ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ ଆଷାଢ଼ ଦୁଇ ଦିନ 2026 ମସିହା ଜୁନ 21 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ମନୁଷ୍ୟର ଅହଙ୍କାର ତାହାକୁ ନତ କରିବ, ମାତ୍ର ଯାହାର ଆତ୍ମା ବିନତ ସେ ସମ୍ମାନ ପାଇବ। ଆକାଶବାଣୀ ରାଉରକେଲା ଶୁଣନ୍ତୁ ହିନ୍ଦୀରେ ସମାଚାର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ପରବର୍ତ୍ତୀ ଭଜନ ରାଧା ଗୋବିନ୍ଦ ଭଜରେ ମାନସ ପୁରାତନ ରଚନାରୁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ଜଗତନାଥ ଜଗନ୍ନାଥ ଏଇ ଚିତ୍ତ ତୁମ ରଥ, ରଚନା କରିଛନ୍ତି ରଘୁନାଥ ରାଉତ, କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନ ଜନମେ ଜନମେ ଯେତେ ମୋ ସାଧନା ଅକାରଣ କଲା ସାଇଁ। ରଚନା କରିଛନ୍ତି ଅସିତ କବି, କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର।

ଶ୍ରୋତାବନ୍ଧୁ, ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ଆନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ ଆକାଶବାଣୀ ଦିଲ୍ଲୀରୁ ସିଧା ପ୍ରସାରଣ ଶୁଣିପାରିବା କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ

0: ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 ଜଣ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ 12ଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍‌ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହୈ। ୟହି ତ ଯୋଗ କି ତାକତ ହୈ। ଯୋଗ ସବକୋ ଯୋଡ଼ତା ହୈ, ଯୋଗ ସବକୋ ସାଥ ଲାତା ହୈ।
1: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍‌ରେ ଯୋଗ ଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100ଟି ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12ଟି ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ଜୁନ୍ 21 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର

ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନସୁଲ ଜେନେରାଲ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3ଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି 3ଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରୟରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ UG ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, CCTV ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର 100% କାର୍ଯ୍ୟପ୍ରଣାଳୀ ଯାଞୁ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ CCTV ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ GPS ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ NTA ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ORS ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ

0: ସାମରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41 କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16 ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10 ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଏବଂ ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 61 ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟି ମାରିଚ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଛ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଓ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଳାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମୈଥିଳୀ ସୀତା କହିଲେ, ଛଦ୍ମରେ ବା କପଟରେ ତୁମେ ବନଗମନ କରିଛ, ମୋତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ରଗତିରେ ବାହାରିଗଲେ ଲକ୍ଷ୍ମଣ। ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଈଶ ବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଈଶ ବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି?

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ।

0: ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢେଇଲେ କେମିତି ହୁଅନ୍ତା?
1: ତମକୁ କିଏ ଅଟକଉଛି କି?
0: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
1: ମୋଠୁ ଆଉ କାହାଠୁ?
0: ତମଠୁ। ଆଚ୍ଛା ତାହେଲେ କୁହ।
1: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡ଼େ ଅଛି।
0: ସେଥିରେ ମୋର କ'ଣ ଲାଭ ହେବ?
1: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
0: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
1: ଖୁବ୍ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ୍ ନମ୍ବର ନୋଟ୍ କର, 870-001-4242।
0: ଆଚ୍ଛା, 870-001-4242। ଏବେ ଫୋନ୍ ଲଗାଉଛି। 870-001-4242।
2: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ, ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
0: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
2: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
0: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
2: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ, 870-001-4242।
0: ହଁ, 870-001-4242।
3: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
4: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
3: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SC/BC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
4: ବିକାଶର ଧାରା ଓଡ଼ିଶା ସାରା।

ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା। ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ,

ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ ଖଞ୍ଜଣି ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା ରୀତିନୀତି ଚାଲିଚଳନି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ। କାହିଁକିନା ଗାଁଠୁ ସହର ପ୍ରତ୍ୟେକ ଗଳିକାନ୍ଦିରେ ପହଞ୍ଚିଥାଏ କେବଳ ଏହି ଆକାଶବାଣୀ। ଜାଣିଛ ପିଲାମାନେ, ପିତା ତଥା ପିତୃତ୍ୱ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପିତୃଦିବସ ପାଳିତ ହୋଇଆସୁଅଛି। ୟୁରୋପର କ୍ୟାଥୋଲିକ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ 19 ତାରିଖରେ ପାଳନ କରାଯାଇଥାଏ। ଯୁକ୍ତରାଷ୍ଟ୍ରରେ ସୋନୋରା ସ୍ମାର୍ଟ ଡୋଡାଙ୍କ ଦ୍ୱାରା ପିତୃଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ 1910 ମସିହାରେ ପ୍ରଥମ ଥର ପାଇଁ ଜୁନ୍ ମାସ ତୃତୀୟ ରବିବାରରେ ପାଳନ କରାଯାଇଥିଲା। ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି। ପିତୃଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ, ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି। ଭାରତରେ ଏହା ଜୁନ୍ ମାସ ତୃତୀୟ ରବିବାର ଦିନ ପାଳନ କରାଯାଏ। ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ, ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟି ଦିନ, ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ। 1908 ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା। ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡ଼ିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା। ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍, ସାର୍ଟ, ସୁନାହାର, କଫି ମଗ୍ କିମ୍ବା ବହିପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରିଥାନ୍ତି।

ଜାଣିଛ ପିଲାମାନେ, ସଙ୍ଗୀତର କଳାକୁ ସମଗ୍ର ବିଶ୍ୱରେ ପ୍ରୋତ୍ସାହିତ କରିବା ଏବଂ ଏଥିରେ ଅଂଶଗ୍ରହଣ ଲାଗି ଲୋକଙ୍କୁ ଉତ୍ସାହିତ କରିବାକୁ ପ୍ରତିବର୍ଷ ପାଳିତ ହୁଏ ବିଶ୍ୱ ସଙ୍ଗୀତ ଦିବସ। ସଙ୍ଗୀତ ଜରିଆରେ ଭାବର ପରିପ୍ରକାଶକୁ ଏହି ଦିବସ ଗୁରୁତ୍ୱ ପ୍ରଦାନ କରେ। ପାରମ୍ପରିକ ହିପ୍ହପ୍, ଜାଜ୍ ଆଦି ସମସ୍ତ ପ୍ରକାର ସଙ୍ଗୀତକୁ ଏହା ଲୋକାଭିମୁଖୀ କରେ। 1982 ଫ୍ରାନ୍ସରେ ଏହି ଦିବସର ଉତ୍ପତ୍ତି ହୋଇଥିଲା। ତାପରେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲାଙ୍ଗ 1981 ସଙ୍ଗୀତ ପାଇଁ ଏକ ଦିନ ଉତ୍ସର୍ଗ କରିବାର ବିଚାର ଉପସ୍ଥାପନ କଲେ। ତେବେ ଏହି ଦିବସକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ରହିଛି। 21 ତାରିଖକୁ ଗ୍ରୀଷ୍ମ ଋତୁର ସବୁଠୁ ବଡ଼ ଦିନ କୁହାଯାଏ। 1976 ଜୋଏଲ କୋହେନ ଏହି ଦିନ ସାରା ରାତି ସଙ୍ଗୀତର ଖୁସି ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ତା ପରଠୁ ପ୍ରତି ବର୍ଷ 21 ତାରିଖକୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହେଉଛି। ଯୁବପିଢ଼ିଙ୍କ ପାଖରେ ସଙ୍ଗୀତ କଳାକୁ ପହଞ୍ଚାଇବା ଏହି ଦିବସର ଉଦ୍ଦେଶ୍ୟ।

ନୃତ୍ୟ ସଙ୍ଗୀତର ବିଭିନ୍ନ ପ୍ରକାରକୁ ଆଦରିବା ସକାଶେ ନୂଆ ପିଢ଼ିକୁ ମଧ୍ୟ ଏହି ଦିବସ ପ୍ରୋତ୍ସାହିତ କରେ। ପିଲାମାନେ ତୁମେମାନେ ତ ଜାଣିଛ ଯୋଗ ହେଉଛି ଏକ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ତେଣୁ 2014 ମସିହା ଠାରୁ ପ୍ରତି ବର୍ଷ ଜୁନ୍ ମାସ 21 ତାରିଖରେ ସବୁଆଡ଼େ ପାଳନ କରାଯାଇ ଆସୁଅଛି ଆନ୍ତର୍ଜାତିକ ଯୋଗ ଦିବସ। ପ୍ରାୟ 6000 ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ। ହଁ ପିଲେ, ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ, ଚିନ୍ତା ଏବଂ କ୍ରିୟା ସଂଯମ ଏବଂ ପୂର୍ଣ୍ଣତା, ମନୁଷ୍ୟ ଏବଂ ପ୍ରକୃତି ସହ ସଙ୍ଗତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ। ଏହା କେବଳ ଏକ ବ୍ୟାୟାମ ନୁହେଁରେ ପିଲେ, ଏହାକୁ ନିଜ ଭିତରେ ଜଗତ ଓ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ। ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ। ତେଣୁ ପିଲାମାନେ, ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ଆମେ ସମସ୍ତେ ନେବା ଓ ଏହାକୁ ଦୈନିକ ଦିନଚର୍ଯ୍ୟାରେ ମଧ୍ୟ ଅଂଶୀଭୂତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଯୋଗ କରିବାକୁ ପ୍ରବର୍ତ୍ତାଇବା।

ଜାଣିଛ ପିଲାମାନେ, ପ୍ରତି ବର୍ଷ ଜୁନ୍ ମାସ 23 ତାରିଖରେ ପାଳିତ ହୁଏ ଜାତିସଂଘ ଲୋକସେବା ଦିବସ। ସାର୍ବଜନୀନ ସେବାର ମୂଲ୍ୟ ଓ ଗୁଣକୁ ଏହି ଦିବସ ଗୁରୁତ୍ୱ ଦିଏ। ବିକାଶ ପ୍ରକ୍ରିୟାରେ ଜନସେବାର ଅବଦାନକୁ ମଧ୍ୟ ଏହା ଲୋକଲୋଚନକୁ ଆଣେ। ଲୋକସେବକଙ୍କ କାର୍ଯ୍ୟକୁ ଏହି ଦିବସ ମାନ୍ୟତା ଦେଇଥାଏ ଏବଂ ଯୁବପିଢ଼ିଙ୍କୁ ଏ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରୋତ୍ସାହିତ ମଧ୍ୟ କରେ। ଲୋକସେବା କାର୍ଯ୍ୟକୁ ମାନ୍ୟତା ଦେବା ଲାଗି 2002 ଜାତିସଂଘ ଦ୍ୱାରା ଜାତିସଂଘ ଲୋକସେବା ଦିବସ ପ୍ରତିଷ୍ଠା ହୋଇଥିଲା। ଏହାପରେ 2003 ଜାତିସଂଘ ଲୋକସେବା ସମ୍ମାନ କାର୍ଯ୍ୟକ୍ରମ ଆରମ୍ଭ ହେଲା। ନିରନ୍ତର ବିକାଶର ସମର୍ଥନରେ ସୃଜନାତ୍ମକ କୃତିତ୍ୱ ଓ ଉଦ୍ଭାବନ ଏବଂ ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ପିଲାମାନେ, ତୁମେମାନେ ଜାଣିଛ କି, ଏହି ଆକାଶବାଣୀ ମାଧ୍ୟମରେ ତୁମେମାନେ ଯେଉଁ ସବୁ ମନମୁଗ୍ଧକର ବା ମନୋରଞ୍ଜନ ଭରା କାର୍ଯ୍ୟକ୍ରମମାନ ଶୁଣୁଛ, ସେହି ଆକାଶବାଣୀ ରାଉରକେଲା କେନ୍ଦ୍ର କେବେ ପ୍ରତିଷ୍ଠା ହୋଇଥିଲା? ହଁ ପିଲେ, ଏହି ଆକାଶବାଣୀ ରାଉରକେଲା କେନ୍ଦ୍ର 1995 ଜୁନ୍ ମାସ 24 ତାରିଖରେ ସେତେବେଳର ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ସିଂହଦେଓ ଉଦ୍ଘାଟନ କରିଥିଲେ। ଆଉ ସେତେବେଳେ ଆମ ଏହି ଆକାଶବାଣୀ ରାଉରକେଲା କେନ୍ଦ୍ରର ନିର୍ଦ୍ଦେଶକ ଥିଲେ ଶ୍ରୀଯୁକ୍ତ ଅଭୟ କୁମାର ପାଢ଼ୀ।

ଜାଣିଛ ପିଲାମାନେ 2011 ମସିହା ଠାରୁ ପ୍ରତି ବର୍ଷ ଜୁନ୍ ମାସ 25 ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ନାବିକ ଦିବସ। ବିଶ୍ୱ ବଜାର ଓ ଦେଶର ଅର୍ଥନୀତିରେ ଏହି ନାବିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଜୀବନର ବା ଚାକିରିର ଅଧିକାଂଶ ସମୟ ଏମାନେ ସମୁଦ୍ରରେ କାଟିଥାନ୍ତି, କିନ୍ତୁ ଦେଶ ଦେଶ ମଧ୍ୟରେ ରପ୍ତାନୀ ଓ ଆମଦାନୀରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏମାନେ ଗ୍ରହଣ କରିଥାନ୍ତି। ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ବିଶ୍ୱ ନାବିକ ଦିବସ ପ୍ରତି ବର୍ଷ ପାଳନ କରାଯାଏ ଏବଂ ପ୍ରତିବର୍ଷ କିଛି ଗୋଟିଏ ଥିମ୍ ରହିଥାଏ। ଏହି ବର୍ଷର ଥିମ୍ଟି ହେଉଛି ୟୋର୍ ଭଏସ୍ ଦେନ୍ ଆଣ୍ଡ୍ ନାଓ ସେୟାର୍ ୟୋର୍ ଜର୍ଣ୍ଣି।

ପିଲାମାନେ ତୁମେମାନେ ତ ଜାଣିଛ ଜୁନ୍ ମାସ 26 ତାରିଖରେ ପାଳନ କରାଯାଏ ବିଶ୍ୱ ନିଶାମୁକ୍ତ ଦିବସ। ଜାଣିଛ ପିଲାମାନେ, ହେଲେନ୍ ଏଡେମ୍ସ କେଲର ଜଣେ ଆମେରିକୀୟ ଲେଖିକା, ରାଜନୈତିକ କାର୍ଯ୍ୟକର୍ତ୍ତୀ ଓ ଅଧ୍ୟାପିକା ଥିଲେ। ସେ କଳାରେ ସ୍ନାତକ ଅର୍ଜନ କରିଥିବା ପ୍ରଥମ ବଧିର ଓ ଦୃଷ୍ଟିହୀନ ଥିଲେ। ଏନି ସୁଲେବନଙ୍କ ପ୍ରଶିକ୍ଷଣରେ 6 ବର୍ଷ ବୟସରୁ ଆରମ୍ଭ କରି 41 ବର୍ଷ ବୟସ ମଧ୍ୟରେ ହେଲେନ୍ ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ଏନି ଓ ହେଲେନ୍ଙ୍କ କାହାଣୀ ସମସ୍ତଙ୍କୁ ଆକର୍ଷିତ କରିଥିଲା। ହେଲେନ୍ ଜଣେ ଉତ୍ତମ ଲେଖିକା ଥିଲେ। ସେ ତାଙ୍କର ଅଧିକାଂଶ ଲେଖାରେ ଯୁଦ୍ଧକୁ ବିରୋଧ କରିଛନ୍ତି। ସମାଜବାଦୀ ଦଳର ଏକ ସଦସ୍ୟ ରୂପେ ସେ ଆମେରିକା ତଥା ସମଗ୍ର ବିଶ୍ୱର ଶ୍ରମିକ ଓ ମହିଳାମାନଙ୍କର ମତାଧିକାର, ଶ୍ରମ ଅଧିକାର ସପକ୍ଷରେ ଏବଂ ସମାଜବାଦୀ ଓ କଠୋରପନ୍ଥୀ ଶକ୍ତିଗୁଡ଼ିକ ବିରୁଦ୍ଧରେ ଅଭିଯାନ ଚଳାଇଥିଲେ। ହଁ ପିଲାମାନେ, ହେଲେନ୍ କିଲର 1880 ମସିହା ଜୁନ୍ ମାସ 27 ତାରିଖରେ ଆମେରିକାର ତସ୍କମ୍ବିଆ ଆଲବମାଠାରେ ଜନ୍ମ ହୋଇଥିଲେ। ତାଙ୍କ ମାତା ପିତା ସେଠାରେ ଆଇବି ଗ୍ରୀନ୍ ଷ୍ଟେଟ୍ରେ ହେଲେନ୍ଙ୍କ ଜେଜେବାପାଙ୍କ ଦ୍ୱାରା ନିର୍ମିତ ଘରେ ରହୁଥିଲେ। ହେଲେନ୍ ଜନ୍ମରୁ ଦୃଷ୍ଟିହୀନ ଓ ବଧିର ନଥିଲେ। 19 ବର୍ଷ ବୟସରେ ପେଟ ଓ ମସ୍ତିଷ୍କର ଏକ ରୋଗ ତାଙ୍କ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ନେଇଯାଇଥିଲା। ସେହି ସମୟରେ ସେ ସଙ୍କେତ ମାଧ୍ୟମରେ ନିଜ କଥା ଅନ୍ୟମାନଙ୍କୁ ବୁଝାଇବାକୁ ସକ୍ଷମ ହେଉଥିଲେ। ତାଙ୍କ ରୋଷେୟାର ଛୋଟ ଝିଅଟି ତାଙ୍କ ସଙ୍କେତ ବୁଝିପାରୁଥିଲା। 7 ବର୍ଷ ବୟସରେ ହେଲେନ୍ଙ୍କ ପାଖରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରାୟ 60ଟି ସଙ୍କେତ ଥିଲା। 1888 ମସିହା ମଇ ମାସରେ ହେଲେନ୍ଙ୍କୁ ପର୍କିନ୍ସ ଦୃଷ୍ଟିହୀନ ପ୍ରଶିକ୍ଷଣ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା। 1894 ମସିହାରେ ସେ ତାଙ୍କ ସହାୟିକା ଓ ପ୍ରଶିକ୍ଷିକା ଆନି ସୁଲିଭାନ୍ଙ୍କ ସହ ରାଇଟ୍ ହ୍ୟୁମାନ୍ସ ମୁକବଧିର ବିଦ୍ୟାଳୟରେ ଯୋଗ ଦେବା ପାଇଁ ନ୍ୟୁୟର୍କ ଯାଇଥିଲେ। 1896 ମସିହାରେ ସେମାନେ ଫେରି ଆସିଲେ। ସେଠାରେ ହେଲେନ୍ କେମ୍ବ୍ରିଜ୍ ସ୍କୁଲ ଫର୍ ୟଙ୍ଗ ଲେଡ଼ିଜ୍ରେ ନାମ ଲେଖାଇଥିଲେ। 1900 ମସିହାରେ ସେ ରେକ୍ଲିଫ୍ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ସାଉଥ୍ ହାଉସ୍ଠାରେ ଥିବା ବ୍ରିକ୍ସ ହଲ୍ରେ ରହୁଥିଲେ। ହେଲେନ୍ 24 ବର୍ଷ ବୟସରେ 1904 ମସିହାରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରଥମ ଦୃଷ୍ଟିହୀନ ଓ ବଧିର ମହିଳା ଥିଲେ। ଲୋକଙ୍କୁ ଓଠର ଗତିକୁ ସ୍ପର୍ଶ କରି ତାଙ୍କ କଥା ବୁଝିବାର କ୍ଷମତା ହେଲେନ୍ଙ୍କ ଅଦ୍ଭୁତ ସାମର୍ଥ୍ୟର ପ୍ରମାଣ ଥିଲା। କେଲର ବ୍ରାଇଲ୍ ଲିପି ତଥା ହାତର ସ୍ପର୍ଶରେ ସାଙ୍କେତିକ ଭାଷା ପଢ଼ିବାରେ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ପିଲାମାନେ, ତମେମାନେ ତ ଜାଣିଛ ବର୍ଷକ 12 ମାସ ଏବଂ 6 ଋତୁ, ସେଥିମଧ୍ୟରୁ ଗ୍ରୀଷ୍ମ ଋତୁ ହେଉଛି ଅନ୍ୟତମ। ବୈଶାଖ ଏବଂ ଜ୍ୟେଷ୍ଠ ମାସକୁ ହିଁ ଗ୍ରୀଷ୍ମ ଋତୁ କହିଥାଉ। ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କର କିରଣ ପୃଥିବୀ ପୃଷ୍ଠରେ ଅଧିକ ମାତ୍ରାରେ ପଡ଼ିଥାଏ, ତେଣୁ ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇଯାଏ। ପ୍ରକୃତି ଓ ପରିବେଶର ଭାରସାମ୍ୟ ବିଗିଡ଼ିଯିବା ଫଳରେ ଏବଂ ଅତିମାତ୍ରାରେ ଜଙ୍ଗଲରୁ ଗଛଲତା ଗୁଡ଼ିକୁ କାଟି ସଫା କରିଦେବା ଫଳରେ ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରାରେ ହ୍ରାସ ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ତାପମାତ୍ରା ବଢ଼ିବାରେ ଲାଗୁଛି ଏବଂ ପରିବେଶ ପ୍ରଦୂଷିତ ମଧ୍ୟ ହେଉଛି। ଠିକ୍ ସମୟରେ ବର୍ଷା ମଧ୍ୟ ହେଉନାହିଁ। ପୁଣି ନିଜର ସୁବିଧା ଲାଗି ମଣିଷ ନଦୀ ନାଳ ପୋଖରୀଗୁଡ଼ିକୁ ମଧ୍ୟ ପୋତି ଦେଇ ବଡ଼ ବଡ଼ ଅଟ୍ଟାଳିକାମାନ ତୋଳିବାରେ ଲାଗିପଡ଼ିଛି, ଯାହାଫଳରେ ଜଳର ଅଭାବ ମଧ୍ୟ ଦେଖାଦେଉଛି। ପୁଣି ମାଟି ରାସ୍ତାକୁ ପକ୍କା ରାସ୍ତାରେ, ମାଟି ଘରକୁ ପକ୍କା ଘରେ ପରିଣତ କରୁଛି ଏବଂ କଳକାରଖାନାର ଅତ୍ୟଧିକତା ଯୋଗୁଁ ମଧ୍ୟ ଅଙ୍ଗାରକାମ୍ଳର ପ୍ରଚୁରତା ଅଂଶୁଘାତର କାରଣ ସାଜୁଛି। ଏସବୁ କାରଣ ପାଇଁ ମୁଖ୍ୟତଃ ମଣିଷ ହିଁ ଦାୟୀ। ସୂର୍ଯ୍ୟ କିରଣର ପ୍ରଖରତା ଯୋଗୁଁ ଶରୀରରୁ ଜଳୀୟ ଅଂଶ କମିଯିବା ଫଳରେ ଶରୀରରେ ଦୁର୍ବଳତା ଦେଖାଦେବା, ଝାଇଁ ଝାଇଁ ଲାଗିବା, ମୁଣ୍ଡ ବୁଲେଇଦେବା, ପତଳା ଝାଡ଼ା ହେବା,
ଭ୍ରାନ୍ତି ଲାଗିବା, ଅଚେତ ହେବା ଭଳି ବିଭିନ୍ନ ସମସ୍ୟାମାନ ଆମ ଶରୀରରେ ଦେଖାଦେଇଥାଏ। ଅଂଶୁଘାତ କାରଣରୁ ଅନେକ ସମୟରେ ମଧ୍ୟ ଜୀବନ ଚାଲିଯାଇଥାଏ। ପିଲାମାନେ, ଏହା ତ ଥିଲା ଅଂଶୁଘାତର କାରଣ ଓ ଲକ୍ଷଣ। ତାହେଲେ ଏବେ ଆମେ ଏହାର ପ୍ରତିକାର ବିଷୟରେ ଜାଣିନେବା। ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ଆମକୁ କିଛିଟା ସତର୍କତା ଅବଲମ୍ବନ କରିବାକୁ ହେବ। ଯେମିତିକି, ପ୍ରଥମତଃ ବେଶୀ ଖରାରେ ବା ଟାଣ ଖରାରେ ବାହାରକୁ ବାହାରିବା ଠାରୁ ନିଜକୁ ଦୂରେଇ ରଖିବା। ପରେ ଜରୁରୀ କାମ ଥିଲେ ସାଙ୍ଗରେ ଛତା, ଜୋତା ଏବଂ ପାଣି ବୋତଲ ନେଇ ବାହାରକୁ ବାହାରିବା। ଅଧିକ ସମୟ ଖରାରେ ନ ରହି ରାସ୍ତା କଡ଼ରେ ଥିବା ଛାଇ ଜାଗା କିମ୍ବା ଗଛ ମୂଳରେ ଆଶ୍ରୟ ନେବା। ଘରୁ ବାହାରକୁ ବାହାରିବା ସମୟରେ ମୁଣ୍ଡରେ ଓଦା ଗାମୁଛା ଦେଇ ବାହାରକୁ ବାହାରିବା। ପ୍ରଚୁର ପରିମାଣରେ ଘୋଳ ଦହି, ବାସି ତୋରାଣି, ପଇଡ଼, ସର୍ବତ ଏବଂ ଫଳରସର ବ୍ୟବହାର କରିବା। ଶରୀରରେ ଦୁର୍ବଳତା ଲାଗିଲେ ORS କିମ୍ବା ଚିନି ଓ ଲୁଣର ମିଶ୍ରଣ ପିଇବା। ଶରୀରରେ ଅତ୍ୟଧିକ ବ୍ୟସ୍ତତା ବା ମୁଣ୍ଡ ବୁଲାଇବା କିମ୍ବା ହାଲିଆ ଲାଗିଲା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ପାଖରେ ଥିବା ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା। ଘର ବାହାରେ କିମ୍ବା ରାସ୍ତାକଡ଼ ଗଛମୂଳରେ ବା ବସ୍ଷ୍ଟାଣ୍ଡରେ ଜଳଛତ୍ର ଖୋଲିବା। ଖାଲି ପଡ଼ିଆ ବା ରାସ୍ତାକଡ଼ରେ ଗଛ ଲଗାଇବା ଏବଂ ଆମକୁ ଅଂଶୁଘାତରୁ ରକ୍ଷା କରିବା। ତେଲ ମସଲା ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ପ୍ରଚୁର ପରିମାଣରେ ଆଖୁରସ, କାକୁଡ଼ି, ତରଭୁଜ ଆଦି ଖାଇବା। ହଁ ପିଲାମାନେ, ନିଜକୁ ଅଂଶୁଘାତ କବଳରୁ ରକ୍ଷା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଅଂଶୁଘାତର ପ୍ରତିକାର ପାଇଁ ସତର୍କ କରାଇବା ଏବଂ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଓ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅଂଶୁଘାତ ଜନିତ ପ୍ରତ୍ୟେକଟି ସୂଚନାକୁ ଧ୍ୟାନ ଦେଲେ ଅଂଶୁଘାତ ଜନିତ କ୍ଷୟକ୍ଷତିକୁ ଟାଳି ଦେଇପାରିବା। ପିଲାମାନେ, ଆଜି ଆସ ଇଂରାଜୀରେ କଲର୍ସ ନେମ୍ କହି ଶିଖିବା ଓ ଲେଖି ଶିଖିବା। ରେଡ୍, RED ରେଡ୍। BLUE ବ୍ଲୁ। GREEN ଗ୍ରୀନ୍। YELLOW ୟେଲୋ। VIOLET ଭାଉଲେଟ୍। PURPLE ପର୍ପଲ୍। PINK ପିଙ୍କ। WHITE ହ୍ୱାଇଟ୍।

0: BLACK black, BROWN brown, ORANGE orange, GREY grey, MAROON maroon, MAGENTA magenta, OLIVE olive, TAN tan, INDIGO indigo, CYAN cyan, TEAL teal. ପିଲାମାନେ ଏବେ ଆସନା ଚନ୍ଦ୍ରବିନ୍ଦୁ ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। କରେ ହର୍ଷେଇକାର କି, ଆରେ ଚନ୍ଦ୍ରବିନ୍ଦୁ କିଆଁ, ମରେ ଆକାର ମା, ଇରେ ଚନ୍ଦ୍ରବିନ୍ଦୁ ମାଇଁ, ମରେ ଆକାର ମା, ମରେ ହର୍ଷକାର ଚନ୍ଦ୍ରବିନ୍ଦୁ ମାମୁଁ, କ ଇରେ ଚନ୍ଦ୍ରବିନ୍ଦୁ କଇଁ, ଅରେ ଚନ୍ଦ୍ରବିନ୍ଦୁ ଅଳରେ ଆକଳଳା ଅଁଳା, ଭ ଉରେ ଚନ୍ଦ୍ରବିନ୍ଦୁ ରରେ ଦୀର୍ଘିକାର ରି ଭଉଁରୀ, କ ଇରେ ଚନ୍ଦ୍ରବିନ୍ଦୁ ଛ କଇଁଛ, ଗରେ ଆକାର ଗା, ଆରେ ଚନ୍ଦ୍ରବିନ୍ଦୁ ଗାଁ, ହରେ ଚନ୍ଦ୍ରବିନ୍ଦୁ ହଁ, ଅନ୍ତସ୍ଥ ଜରେ ଆକାର ଯା, ଆରେ ଚନ୍ଦ୍ରବିନ୍ଦୁ ଳରେ ଆକଳ ଳା ଜାଳା, କରେ ଆକାର କା, ହର୍ଷଉରେ ଚନ୍ଦ୍ରବିନ୍ଦୁ ରରେ ହର୍ଷଇକାର ଆ କାଉଁରିଆ, ବରେ ଆକାର ବା, ହର୍ଷଉରେ ଚନ୍ଦ୍ରବିନ୍ଦୁ ତାଲବେଶ ବାଉଁଶ, ପରେ ଆକାର ପା, ହର୍ଷଉରେ ଚନ୍ଦ୍ରବିନ୍ଦୁ ତାଲବେଶ ପାଉଁଶ, କ ଅରେ ଚନ୍ଦ୍ରବିନ୍ଦୁ ଳରେ ଆକାର ଲା କଅଁଳା, ଚ ହର୍ଷଉରେ ଚନ୍ଦ୍ରବିନ୍ଦୁ ରରେ ଦୀର୍ଘକାର ରି ଚଉରୀ, ଭ ଅରେ ଚନ୍ଦ୍ରବିନ୍ଦୁ ର ଭର। ପିଲାମାନେ ଏବେ ତୁମମାନଙ୍କ ପାଇଁ ରହିଛି ଗପ। ତୁମକୁ କହୁଛନ୍ତି ବୀଣାପାଣି ପୂଜାରୀ।
1: ଏକତାର ବଳ। ଜଣେ ଧନୀ ଲୋକ ଥିଲା, ତାର ଚାରିଟି ପୁଅ ଥିଲେ। ତାର ସେହି ଚାରିଟି ପୁଅ କୌଣସି କାମ କରୁନଥିଲେ, ସବୁବେଳେ ପରସ୍ପର ମଧ୍ୟରେ କଳି କରୁଥିଲେ। ପୁଅମାନଙ୍କର ଏହିଭଳି ବ୍ୟବହାର ଦେଖି ଧନୀ ଲୋକ ମନରେ ସବୁବେଳେ ଦୁଃଖ ଥାଏ। ଏହିପରି ଭାବରେ ଦିନ ଗଡ଼ି ଚାଲିଲା। ଧୀରେ ଧୀରେ ପୁଅମାନେ ବଡ଼ ହୋଇ ଧନୀ ଲୋକ ଜଣକ ବୁଢ଼ା ହୋଇଗଲେ। ଥରେ ସେହି ଧନୀ ବୁଢ଼ା ଲୋକ ଜଣଙ୍କ ଦେହ ବହୁତ ଖରାପ ହୋଇଗଲା। ସେହିଦିନ ରାତିରେ ଖଟ ଉପରେ ପଡ଼ି ରହିଲେ। ଦିନେ ତାଙ୍କର ଚାରୋଟି ପୁଅକୁ ପାଖକୁ ଡାକିଲେ। ଜୀବନର ଶେଷ ମୁହୂର୍ତ୍ତରେ ପୁଅମାନଙ୍କୁ ବୁଝାଇବା ପାଇଁ ଗୋଟିଏ ଉପାୟ ପାଞ୍ଚିଲେ। ଗୋଟିଏ କାଠବିଡ଼ା ସେମାନଙ୍କୁ ଦେଇ ଭାଙ୍ଗିବାକୁ କହିଲେ। ଚାରି ପୁଅ ଯାକ ବହୁତ ଚେଷ୍ଟା କରି କାଠବିଡ଼ାକୁ ଭାଙ୍ଗି ପାରିଲେ ନାହିଁ। ଏହା ଦେଖି ବୁଢ଼ା କାଠବିଡ଼ାଟିକୁ ଖୋଲିଦେବାକୁ ପୁଅମାନଙ୍କୁ କହିଲେ ଏବଂ କହିଲେ, ଏଥର କାଠ ଗୁଡ଼ିକୁ ଭାଙ୍ଗିଲ ଦେଖି। ଗୋଟି ଗୋଟି କରି ସମସ୍ତେ କାଠି ଗୁଡ଼ିକୁ ପୁଅମାନେ ଭାଙ୍ଗି ପକାଇଲେ। ବୁଢ଼ା ଏହା ଦେଖି କହିଲେ, ଦେଖିଲ, କାଠ ଗୁଡ଼ିକ ଏକାଠି ଥିବାରୁ ତୁମେମାନେ ଭାଙ୍ଗିପାରିଲ ନାହିଁ, କିନ୍ତୁ ଅଲଗା କରିଦେବା ଫଳରେ ସହଜରେ ଭାଙ୍ଗିହେଲା। ସେହିପରି ତୁମେମାନେ ଯଦି ନିଜ ମଧ୍ୟରେ କଳି ନ କରି ମିଳିମିଶି ଚଳିବ, ତେବେ କେହି ତୁମର କୌଣସି କ୍ଷତି କରିପାରିବେ ନାହିଁ। ତୁମ୍ଭେମାନେ ସୁଖ ଓ ଶାନ୍ତିରେ ରହିପାରିବ। ଶେଷ ମୁହୂର୍ତ୍ତରେ ପୁଅମାନେ ବୁଢ଼ା ବାପାଙ୍କ କଥା ବୁଝିପାରିଲେ ଓ ସମସ୍ତେ ମିଳିମିଶି ଚଳିଲେ। ଏହାର ନୀତି ଶିକ୍ଷା ହେଲା, ଏକତା ଥିଲେ ଦୁନିଆକୁ ଜିଣି ହୁଏ, ଏକତା ସହ କେ ନୁହେଁ ସମାନ, ସଭିଙ୍କୁ କରାଏ ଗୋଟିଏ ମନ।
2: ପ୍ରଚାର କଲୁ ଶିଶୁ ରାଇଜ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଆସନ୍ତୁ ଶୁଣିବା ଜୁଲି କଥାଚିତ୍ରରୁ। କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ, ଗୀତ ରଚନା ଆନନ୍ଦ ବକ୍ସି।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
1: ହଁ, 870-001-4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା?
2: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
2: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା, ତାହେଲେ କୁହ।
2: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି।
1: ସେଥିରେ ମୋର କଣ ଲାଭ ହେବ?
2: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
2: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ୍ କର, 870-001-4242।
1: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।
3: କହନା ପ୍ୟାର ହେ କଥାଚିତ୍ରରୁ ପରବର୍ତ୍ତୀ ଗୀତ ଗାଇଛନ୍ତି ଲକି ଅଲି, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ମିଷ୍ଟର ଇଣ୍ଡିଆ କଥାଚିତ୍ରର ପରବର୍ତ୍ତୀ ଗୀତ, କଣ୍ଠଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଜାଭେଦ ଅଖତର।

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ତେରି ମେହରବାନିଆ କଥାଚିତ୍ରରୁ ଏହି ଗୀତ। କଣ୍ଠଶିଳ୍ପୀମାନେ ହେଲେ ସବୀର କୁମାର ଏବଂ ଅନୁରାଧା ପୋଡ଼ୱାଲ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ ହିନ୍ଦୀ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରସାର କରୁଛୁ ବିଶେଷ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଶୋକ କୁମାର ରାଉତ।

0: ବାର୍ଦ୍ଧକ୍ୟ ପାଇଁ ଯୋଗ ସାମ୍ପ୍ରତିକ ସମୟରେ ଏହାର ପ୍ରାସଙ୍ଗିକତା କେତେ ରହିଛି ଏବଂ ଏହା କିପରି ଭାବରେ ସମ୍ଭବ ହୋଇପାରିବ?
1: ବର୍ତ୍ତମାନ ସମୟରେ ଆମର ଖାଦ୍ୟ କୁହନ୍ତୁ, ଜଳ କୁହନ୍ତୁ, ବାୟୁ କୁହନ୍ତୁ, ପ୍ରାୟ ସବୁଗୁଡ଼ିକ ପ୍ରଦୂଷଣ ପୂର୍ବ ଅପେକ୍ଷା ବର୍ତ୍ତମାନ ପ୍ରାୟ ସମସ୍ତ ପ୍ରଦୂଷିତ ଅବସ୍ଥାରେ ରହୁଛେ। ଏହି ଅବସ୍ଥାରେ କେବଳ ଏକମାତ୍ର ଗୋଟିଏ ଜିନିଷ ଯୋଗ, ଯେଉଁଟାକି କଲେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ଶାରୀରିକ, ମାନସିକ, ଆତ୍ମିକ ଉନ୍ନତି ପରିଲକ୍ଷିତ ହେବ, ଉନ୍ନତି ହେବ ଏବଂ ସେମାନଙ୍କ ଶରୀର ମଧ୍ୟରେ ଯେଉଁ ଶାରୀର ବିଭିନ୍ନ ପ୍ରକାର ବିଧାନ ଅଛି, ଯେଉଁ ସିଷ୍ଟମ୍ସ ଅଛି, ସେଗୁଡ଼ିକ କ୍ରିୟମାଣ ହେବେ ଏବଂ ସେମାନେ ସୁସ୍ଥତା ଅନୁଭବ କରିବେ। ସେଥିପାଇଁ ବୃଦ୍ଧ ବ୍ୟକ୍ତିମାନେ ସୁସ୍ଥ ରୁହନ୍ତୁ। ସୁସ୍ଥ ରହିବା ପାଇଁ କେବଳ ପିଲା କିମ୍ବା ସ୍କୁଲ ପିଲା ହେଲେ କି ଯୁବକ ହେଲେ ଏଇମାନେ କେବଳ ଯୋଗ କରନ୍ତୁ ଏକଥା ନୁହେଁ, ଯେଉଁ ବାର୍ଦ୍ଧକ୍ୟରେ ଉପନୀତ ହେଲେଣି ସେମାନେ ଯୋଗ କଲେ ସେ ସୁସ୍ଥ ରହିପାରିବେ, ଏହି କଥାଟିକୁ ପ୍ରସାରିତ କରିବା ପାଇଁ, ଜାଗ୍ରତ କରିବା ପାଇଁ ଏହା ଉପରେ ଷ୍ଟ୍ରେସ୍ ଦିଆଯାଉଛି।
0: ଆଜ୍ଞା, ତା ସହିତ ଆମେ ଯଦି ନିୟମିତ ଭାବରେ ଯୋଗାଭ୍ୟାସ ସାନରୁ ବି ଆରମ୍ଭ କରିବା, ସାନ ହେଉ କି ଯୁବାବସ୍ଥାରୁ ଆରମ୍ଭ କରିବା କି ବର୍ତ୍ତମାନ ସମୟରେ ଯିଏ ଚାହିଁବେ ଆରମ୍ଭ କରିବେ, ସେମାନେ ଏଇ ଯୁବାବସ୍ଥାରୁ ଯେତେବେଳେ ବାର୍ଦ୍ଧକ୍ୟ ଆଡ଼କୁ ଯିବେ ବା ବୃଦ୍ଧାବସ୍ଥାରେ ପହଞ୍ଚିବେ, ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିବ ବା ସେମାନେ ସୁସ୍ଥତା ଅନୁଭବ କରିପାରିବେ। ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ଯେଉଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଉଛି, ସେଥିରେ କିଛିଟା ସେମାନେ ସେଥିରୁ ରକ୍ଷା
1: ପାଇପାରିବେ।
0: ତେଣୁ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ ଏକାନ୍ତ ଜରୁରୀ। ତେବେ ଯୋଗ ଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇଥାନ୍ତି, ଏହାର ଉପକାରିତା ବିଷୟରେ ଟିକେ ଅବଗତ କରାଇବେ?
1: ଆପଣ ଦେଖନ୍ତୁ, ଯୋଗ ହେଉଛି ଏଭଳି ଏକ ସୂକ୍ଷ୍ମ ବିଜ୍ଞାନ ଆଉ ୱେ ଅଫ୍ ଲାଇଫ୍, ଜୀବନର କଳା, ଯାହାଦ୍ୱାରା କି ଯୋଗ କଲେ ହିଁ ଲୋକମାନେ ସୁସ୍ଥ ରହିବେ, ଯୋଗ କଲେ ହିଁ ତାର କ୍ରିୟମାଣ ଶକ୍ତି ବଢ଼ିଯିବ, ତାଙ୍କର ଶାରୀରିକ ବିଧାନ ସବୁ କ୍ଷେତ୍ରରୁ ଶକ୍ତ ହେଇ ଉଠିବ, ନିରୋଗ ହେଇ ଉଠିବ। ଯୋଗ ଇଜ୍ ଦ କିଲର୍ ଅଫ୍ ଅଲ୍ ଡିଜିଜ୍, ତେଣୁ ସମସ୍ତ ରୋଗର ଦୂର କରିବାର ଏକମାତ୍ର ମେଡ଼ ଔଷଧ ହେଉଛି ଯୋଗ। ଯଦି ବାସ୍ତବ ଭାବରେ ଜଣେ ଯୋଗନିଷ୍ଠ ହୁଅନ୍ତି, ଯୋଗ ଗ୍ରହଣ କରନ୍ତି, ଉପଯୁକ୍ତ ଭାବରେ ଯୋଗୀ ଜୀବନଯାପନ କରନ୍ତି, ରୋଗ କେବେ ହେବନି। ଯେଉଁ ରୋଗ ଥିବ, ଯାହା ବିକୃତି ଥିବ, ସେସବୁ ଦୂର ହେଇଯିବ।
0: ତେବେ ସାର୍, ଏଇଠି କୁହନ୍ତୁ, ଯୋଗ ରଖେ ନିରୋଗ, ଏହାର ଯଥାର୍ଥତା କେତେ ରହିଛି?
1: ଯେହେତୁ ପ୍ରମାଣିତ ହେଇଗଲାଣି, ବୈଜ୍ଞାନିକ ଭିତ୍ତିରେ ହେଉ ବା ବ୍ୟବହାରିକ ଭିତ୍ତିରେ ହେଉ, ଆମେ ଦେଖୁଛୁ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ପୂର୍ବ ଅପେକ୍ଷା ସୁସ୍ଥ ରହୁଛନ୍ତି।
0: ଆଜ୍ଞା,
1: ଯେହେତୁ ପ୍ରମାଣିତ ହେଇଗଲାଣି, ସେଥିପାଇଁ ଏଥିରେ ନିଃସନ୍ଦେହରେ କୁହାଯାଇପାରେ ଯେ ଯୋଗ କଲେ ଜଣେ ମଣିଷ ନିରୋଗ ରହିବ।
0: ଶରୀରକୁ ସୁସ୍ଥ ରଖିବାରେ ଯୋଗର ଭୂମିକା ଯଥେଷ୍ଟ ରହିଛି। ଆମେ ଯଦି ଯୋଗାଭ୍ୟାସ କରିବା, ଆସନ ପ୍ରାଣାୟାମ ଏସବୁ କରିବା, ତାହେଲେ ଆମର ଶରୀର ମଧ୍ୟ ସୁସ୍ଥ ରହିବ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଆମେ ବିଭିନ୍ନ ପ୍ରକାର ବିଭିନ୍ନ ସମୟରେ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଆମକୁ ସାମ୍ନା କରିବାକୁ ପଡ଼ୁଛି, ତାକୁ ଆମେ ସାମ୍ନା କରିପାରିବା ଆମର ପ୍ରତିରୋଧକ ଶକ୍ତି ଯଦି ଆମ ପାଖରେ ଯଥେଷ୍ଟ ଥିବ। ସେଥିପାଇଁ ଯୋଗ ପ୍ରାଣାୟାମର ଆବଶ୍ୟକତା ରହିଛି, ଆଉ ହୁଏତ ସେଇଥିପାଇଁ କୁହାଯାଏ ଯୋଗ ରଖେ ନିରୋଗ, ଏପରି ଏ ବିଷୟରେ ଆପଣ କହିଲେ। ତେବେ ସାର୍, ଏଇଠି କୁହନ୍ତୁ, ଶରୀରକୁ ସୁସ୍ଥ ରଖିବାରେ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଯୋଗ କିପରି ଭାବରେ ସହାୟକ ହୋଇଥାଏ?
1: ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ନିଶ୍ଚିତ ରୂପେ ଅଛି। ଯୋଗ କରିବା ଫଳରେ ଆମର ଶରୀରର ମଧ୍ୟରେ ଯେଉଁ ପ୍ରକାର ବିଭିନ୍ନ ପ୍ରକାର ସିଷ୍ଟମ୍ସ ଅଛି, ଯେମିତି ଆପଣଙ୍କର ସ୍କେଲିଟାଲ ସିଷ୍ଟମ୍, ରେସ୍ପିରେଟୋରୀ ସିଷ୍ଟମ୍, ଏଣ୍ଡୋକ୍ରାଇନ୍ ସିଷ୍ଟମ୍, ବିଭିନ୍ନ ସିଷ୍ଟମ୍ସ ଅଛି, ସେ ସିଷ୍ଟମ୍ଗୁଡ଼ିକ ଉପଯୁକ୍ତ ଭାବରେ ସେ ସିଷ୍ଟମ୍ଗୁଡ଼ିକର ବ୍ୟାୟାମ ହୁଏ, ଶରୀର ଭିତରେ ରକ୍ତ ସଞ୍ଚାଳନ ଖୁବ୍ ସୁନ୍ଦର ଭାବରେ ହୋଇପାରେ, ଶରୀର ଭିତରେ କ୍ରିୟମାଣ ଶକ୍ତି ବଢ଼ିଯାଏ, ଯାହାଫଳରେ କି ଧୀରେ ଧୀରେ ଆମ ଭିତରେ ଥିବା ଶରୀର ଭିତରେ ଥିବା ବିକୃତି ଦୂର ହୋଇ ସେ ରୋଗମୁକ୍ତ ହୋଇଯାଆନ୍ତି, ଶରୀରଟି ରୋଗମୁକ୍ତ ହୋଇଯାଏ। ତେଣୁ ଯୋଗ ହେଉଛି ଗୋଟିଏ ଏଭଳି କଳା ବା ଏଭଳି ଏକ ବିଜ୍ଞାନ ଭିତ୍ତିକ କ୍ରିୟା ଯେଉଁଟା କରିଲେ ଶରୀରର ସମସ୍ତ ଅଙ୍ଗ ପ୍ରଭାବିତ ହୁଏ ଏବଂ ଅଙ୍ଗ ଯେଉଁଠୁ ପ୍ରଭାବିତ ହୁଏ ସମସ୍ତ ଅଙ୍ଗରେ ଗୋଟେ ହିଲିଂ ହୁଏ। ଯେଉଁ ହିଲିଂଟା ହୁଏ ସେଇଟା ହିଁ ଆମ ଶରୀରକୁ ସୁସ୍ଥ ରଖେ, ସୁସ୍ଥ ରଖିବାର ସହାୟକ ହୁଏ।
0: ତାମାନେ ଆପଣ କହିବା କଥା ଯେ ଯୋଗ କରିବା ଦ୍ୱାରା ଆମର ଶରୀର ସୁସ୍ଥ ରହିବ, ତା ସହିତ ଶରୀରରେ ଯଦି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ
1: ତାହା
0: ବି ଦୂର ହେବାରେ ଯୋଗ
1: ନିଶ୍ଚିନ୍ତ
0: ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
1: ଆଜ୍ଞା,
0: ତେବେ ଏଇଠି କୁହନ୍ତୁ ଯେ ଅଷ୍ଟାଙ୍ଗ ଯୋଗ କ'ଣ?
1: ଅଷ୍ଟାଙ୍ଗ ଯୋଗ ଏହାର ପ୍ରବର୍ତ୍ତକ ଥିଲେ ପୂଜନୀୟ ମହର୍ଷି ପତଞ୍ଜଳି। ଅଷ୍ଟାଙ୍ଗ ଯୋଗ କହିଲେ ଯୋଗଟିକୁ ସେ ଆଠଟି ପାହାଚରେ ବିଭକ୍ତ କରିଛନ୍ତି। ତାହା ହେଲା, ପ୍ରଥମ ପାହାଚ ହେଲା ଯମ, ଦ୍ୱିତୀୟଟି ହେଲା ନିୟମ,

0: ତାପରେ ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଆଠଟି ଅଙ୍ଗରେ ଯୋଗଟିକୁ ବିଭକ୍ତ କରାଯାଇଛି। ତାକୁ କୁହାଯାଉଛି ଅଷ୍ଟାଙ୍ଗ ଯୋଗ। ଯୋଗ କରିବା ଫଳରେ ଶରୀର, ମନ ଏବଂ ଆତ୍ମା ଏ ତିନୋଟି ଉପକୃତ ହୁଅନ୍ତି ଏବଂ ଶରୀର ମନ ଭିତରେ ବାଲାନ୍ସ ବଢ଼ିଯାଏ। ବାଲାନ୍ସ ବଢ଼ିଯିବାରୁ ଶରୀରଟି ନିରୋଗ ରହେ, ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ, ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ। ସେ ଦୃଷ୍ଟିରୁ ଆମେ ବିଭିନ୍ନ ପ୍ରକାର କ୍ଷେତ୍ରରେ ଦେଖାଯାଇଛି ଯୋଗକୁ ବ୍ୟବହାର କରି ଯଦି ଜଣଙ୍କର ରେସ୍ପିରେଟରୀ ସିଷ୍ଟମ୍ର କିଛି ପ୍ରୋବ୍ଲେମ୍ର ସମସ୍ୟା ରହୁଛି, ସେ ଯଦି ଉପଯୁକ୍ତ ଭାବରେ ପ୍ରାଣାୟାମ କରନ୍ତି, କିଛି ଦିନ ପରେ ଦେଖାଯାଉଛି ତା ରେସ୍ପିରେଟରୀ ସିଷ୍ଟମ୍ରେ ଥିବା ସମସ୍ୟା ଦୂର ହୋଇଯାଉଛି। ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ଯେଉଁ ଥେରାପିଟିକ୍ ଯୋଗ ଆମେ କହୁଛୁ, ଚିକିତ୍ସା ଭିତ୍ତିକ ଯୋଗ, ଶରୀରର ବିଭିନ୍ନ ସମସ୍ୟା, ଯେକୌଣସି ସମସ୍ୟା ଆସୁ, ସେହି ସମସ୍ୟା ଉପରେ ଯେଉଁ ଯେଉଁ ଯୋଗର ଆବଶ୍ୟକତା ଅଛି ତାକୁ ଗ୍ରହଣ କଲେ ସେ ସମସ୍ୟା ନିଶ୍ଚିତ ରୂପେ ଭଲ ହୋଇଯିବ, ଦୂର ହୋଇଯିବ। ତେଣୁ ଯୋଗ ହେଉଛି ଗୋଟେ ୱେ ଅଫ୍ ଲାଇଫ୍, ଏଇଟା ସମସ୍ତଙ୍କ ପାଇଁ ଏଇଟା ଗ୍ରହଣୀୟ। ତେଣୁ ସମସ୍ତ ରୋଗ ପାଇଁ ଯୋଗ ହେଉଛି ଏକାନ୍ତ ଆବଶ୍ୟକ। ଆସନଟା ନିହାତି ଆବଶ୍ୟକ, ଶରୀରକୁ ଚାଲିବା ବି ଏକ ଯୋଗ, ଆମେ ଯାହା ଦୌଡ଼ିବା ବି ଏକ ଯୋଗ। ତେଣୁ ବିଭିନ୍ନ ଆସନ ଦେଖାଯାଇଛି ଯେ କେତେକ ରୋଗ ଅଛି, ସେ ଆସନଟି କଲେ ସେ ରୋଗରୁ ସେ ମୁକ୍ତ ହୋଇଯାଉଛି। ତେଣୁ ଗୋଟେ ଭଲ ମଣିଷ ତିଆରି କରିବା ପାଇଁ, ଭଲ ଜୀବନ ତିଆରି କରିବା ପାଇଁ ଗୋଟେ ସୁସ୍ଥତା ନିହାତି ଦରକାର। ଏ ସୁସ୍ଥତା ଆଣିବାରେ ଯୋଗ ହେଉଛି ପରମ ସହାୟକ, ସେଥିପାଇଁ ଯୋଗକୁ ଗୁରୁତ୍ୱ ଦିଆହେଉଛି।
1: ତେବେ ସାର୍, ଯୋଗ କରିବା ପାଇଁ କ'ଣ ସବୁ ନୀତିନିୟମ ରହିଛି, ଆଉ ବିଶେଷ କରି ଏଇ ଯୋଉ ଯୋଗ କେଉଁମାନେ କରିପାରିବେ, ଯୋଗ କେଉଁ ସମୟରେ ଆଉ କେତେ ସମୟ କରିବା ଦରକାର, ଯୋଗ କରିବା ସମୟରେ କେଉଁ କେଉଁ ଦିଗ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି, ଏସବୁ ବିଷୟରେ ଟିକେ ଅବଗତ କରିବେ।
0: ପ୍ରଥମ କଥା ହେଲା ଯୋଗ ସମସ୍ତେ କରିପାରିବେ। ଗୋଟେ ପିଲାଟିକୁ 7-8 ବର୍ଷ ବୟସ ହୋଇଗଲେ ସେ ଯୋଗ ଆରମ୍ଭ କରିପାରିବ, 7-8 ବର୍ଷରୁ ଯୋଗ କରିପାରିବ, ଯୋଗ ମୃତ୍ୟୁ ପର୍ଯ୍ୟନ୍ତ ତେଣୁ ଚାହିଁଲେ ଯୋଗ ସବୁଦିନ କରିପାରିବ। ଯୋଗ ସମସ୍ତେ କରିପାରିବେ ଏବଂ ଯୋଗ କରିବା ପୂର୍ବରୁ ଯୋଗ କରିବା ଲୋକ ବା ପିଲା ଯିଏ ଯୋଗ କରନ୍ତୁ, ସେ ସ୍ୱଚ୍ଛତା ଉପରେ, ପରିଷ୍କାର ପରିଚ୍ଛନ୍ନ ଉପରେ ନିଶ୍ଚିତ ରୂପେ ଲକ୍ଷ୍ୟ ରଖିବା ପଡ଼େ। ଅପରିଷ୍କାର ଶରୀରରେ, ଅପରିଷ୍କାର ପୋଷାକରେ ଯୋଗ କରିବା ଆଦୌ ଉଚିତ ନୁହେଁ। ଯେମିତି ଶରୀର ମନ ପରିଷ୍କୃତ ଥିବ, ପରିଷ୍କୃତ ମନରେ, ପରିଷ୍କୃତ ଶରୀରରେ ଯୋଗ କରିବା ଉଚିତ, ପରିଷ୍କାର ପରିଚ୍ଛନ୍ନ ଭାବରେ, ଖୋଲା ମୁକ୍ତ ପବନ ଯେଉଁଠି ଆସୁଥିବ। ତେଣୁ ଯଦି ମୁକ୍ତ ପବନ ଖୋଲା ପଡ଼ିଆ କି ନଦୀ କୂଳ ଏମିତି ସେ ମୁକ୍ତ ପବନ ନାହିଁ, ତେବେ ବି ଠିକ୍ ପବନ ଚଳାଚଳ କରୁଥିବ ସେ ସ୍ଥାନକୁ, ପରିଷ୍କାର ପରିଚ୍ଛନ୍ନ ଗୃହଟି ଥିବ, ଘର ହୋଇଥିବ, ଏବଂ ଯେଉଁ ଆସନ ଉପରେ ସେ ଯୋଗ କରିବ, ବସିବ, ସେ ଆସନଟି ସମ୍ପୂର୍ଣ୍ଣ ପରିଷ୍କାର ରହିଥିବ, ନିଟ୍ ଆଣ୍ଡ କ୍ଲିନ୍ ଥିବ। ତେଣୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ କରି ଗୁରୁତ୍ୱ ଦେବାକୁ ପଡ଼ିବ, ଏ ହେଲା କଥା। ଏବଂ ଯେତେବେଳେ ଯୋଗ କରିବାକୁ ବସୁଛନ୍ତି, ଆରମ୍ଭ କରୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଆପଣ ମନଟିକୁ ସେଟ୍ କରିବେ ଯେ ମୁଁ ବର୍ତ୍ତମାନ ଅଧଘଣ୍ଟା କି 40 ମିନିଟ୍ କି 50 ମିନିଟ୍ କିମ୍ବା ଘଣ୍ଟାଏ ମୋର ଶରୀର ସୁସ୍ଥତା ପାଇଁ, ମନର ସୁସ୍ଥତା ପାଇଁ ମୁଁ ଯୋଗ କରିବି, ମନର ସେଟ୍ କରି ବସିବି। ଆଉ ଚଳଚଞ୍ଚଳ ଯୋଗ କରୁଥିବେ, ଗୋଟେ ଅନ୍ୟ କୌଣସି ବ୍ୟସ୍ତ ରହିଗଲେ, ଅନ୍ୟ କେଉଁଠି ଫିକିଲ ପଳେଇଲେ, ସେମିତି ହେଇପାରିବନି, ସେମିତି କରେ ଠିକ୍ ନୁହେଁ। ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଘଣ୍ଟା ହେଉ, 40 ମିନିଟ୍ ହେଉ, 50 ମିନିଟ୍, ଯେତିକି ସମୟ ଆପଣ ବସିବେ, ସମ୍ପୂର୍ଣ୍ଣ ସମୟଟିକୁ ଆପଣ ସେଇଥିରେ ହିଁ ମନ ଦେବେ, ସେଇଟା ହିଁ ସେଇ କାର୍ଯ୍ୟଟି ହିଁ କରିବେ, ଏଇଟା ନିହାତି ଆବଶ୍ୟକ। ଆଉ ନହେଲେ ଅନ୍ୟାନ୍ୟ କିଛି ନାହିଁ, ସମସ୍ତେ କି ପୁରୁଷ କି ସ୍ତ୍ରୀ ସମସ୍ତେ ଯୋଗାଭ୍ୟାସ କରିପାରିବେ, ସବୁ ବୟସର ଲୋକମାନେ ଯୋଗ କରିପାରିବେ, ସେଥିରେ କିଛି ଅସୁବିଧା ନାହିଁ। ଯୋଗାଭ୍ୟାସ କରିବା ଅସୁବିଧା କିଛି ନାହିଁ, କିଛି ଆସନ କରିବେ, ଯେଉଁ ଆସନ ନ କରିପାରୁଛନ୍ତି ପ୍ରାଣାୟାମ କରିବେ, କିଛି ନ କରି ଧ୍ୟାନ କରିବେ, ଯାହା ତ କରିବେ। ଆମେ ବର୍ତ୍ତମାନ ବୃଦ୍ଧ ଲୋକମାନଙ୍କ ଉପରେ ବେଶୀ ଷ୍ଟ୍ରେସ୍ ଦେଉଛୁ, ବର୍ତ୍ତମାନ ବୃଦ୍ଧ ଲୋକମାନେ ସମସ୍ତେ ଆସନ କରିପାରିବେନି, କାରଣ ବଡି ଷ୍ଟିଫ୍ ହେଇଗଲାଣି, ବୟସ ହେଇଗଲାଣି, ସେମାନେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରିପାରିବେନି, ପୋଜ୍ ନେଇପାରିବେନି। ଯାହା ଯେତିକି ଲାଇଟ୍ ଏକ୍ସରସାଇଜ୍, ସୂକ୍ଷ୍ମ ବ୍ୟାୟାମ ତ କରିପାରିବେ, ତା ସହିତ ପ୍ରାଣାୟାମ ତ କରିପାରିବେ, ଯେତିକି କରନ୍ତୁ, ଯେତିକି ରେସିଓରେ ଯାଉ କରିପାରିବେ, ବସିକି ଧ୍ୟାନ ତ କରିପାରିବେ, ମନଟିକୁ ପ୍ରଭୁଙ୍କ ପାଖରେ ବାନ୍ଧି ତ ପାରିବେ, ଚେଷ୍ଟା କରିବେ, ଏଇ ତ ଯୋଗ। କିଛି ନ କରିପାରୁଛନ୍ତି, ନିଜକୁ ସମର୍ପଣ ଯୋଗ ସବୁଠୁ ବଡ଼ ଯୋଗ, ନିଜକୁ ସମର୍ପିତ କରି ତାଙ୍କରି ନାମ ଖାଲି ତ ସ୍ମରଣ କରିପାରିବେ, ଦ୍ୟାଟ୍ ଇଜ୍ ଯୋଗ, ବାସ୍ ସଫିସିଏଣ୍ଟ। ସେଥିପାଇଁ ମନକୁ ବାନ୍ଧି ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି। ଛାତ୍ରମାନେ ଯୋଗ କଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିବ, କ୍ରିୟମାଣ ଶକ୍ତି ବଢ଼ିବ, ଯୁବକମାନେ ଯୋଗ କଲେ ତାଙ୍କର କାର୍ଯ୍ୟ କରିବାର ଶୈଳୀ ବଢ଼ିବ, କ୍ଷମତା ବଢ଼ିବ, ଚରିତ୍ର ଶୃଙ୍ଖଳିତ ଚରିତ୍ର ହେବ, ବୟସ୍କ ଲୋକମାନେ ଯୋଗ କଲେ ସେମାନେ ନିରୋଗ ରହିବେ, ବୃଦ୍ଧ ଲୋକମାନେ ଯୋଗ କଲେ ନିରୋଗ ରହିବେ, ସୁସ୍ଥ ରହିବେ, ମାନସିକ ଶକ୍ତି ବଢ଼ିବ। ଯୋଗ ଅର୍ଥ ହେଉଛି

0: ପରିବର୍ଦ୍ଧନ, ଖାଲି ପେଟରେ ଯୋଗ ଯେକୌଣସି ସମୟରେ କରିପାରିବେ, ମାତ୍ର ସକାଳ ସନ୍ଧ୍ୟା ହେଉଛି ଏକ ପ୍ରକୃଷ୍ଟ ସମୟ ଯୋଗ କରିବା ପାଇଁ।
1: ଆଜ୍ଞା ଆଜ୍ଞା, ତେବେ ଏଇଠି କୁହନ୍ତୁ ଯେ ଯୋଗ ପ୍ରାଣାୟାମ ଆଦିରେ ଖାଦ୍ୟପେୟ ସ୍ୱଚ୍ଛତା ଆଦିର ଭୂମିକା କିଭଳି ରହିଛି?
0: ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଯୋଗୀ ଯେକୌଣସି ପ୍ରକାର ମାନେ ତାମସିକ ଖାଦ୍ୟ କିମ୍ବା ରାଜସିକ ଖାଦ୍ୟଠୁ ଟିକେ ଦୂର ରହିବା ଉଚିତ। ସାତ୍ୱିକ ଖାଦ୍ୟ ହେଉଛି ଜଣେ ଯୋଗୀ ପାଇଁ ଅତି ଆବଶ୍ୟକ।
1: ତାମାନେ ସାତ୍ୱିକ ଖାଦ୍ୟ ଯୋଗାଭ୍ୟାସ ପାଇଁ,
0: ସାତ୍ୱିକ ଖାଦ୍ୟ ହେଉଛି ଯୋଗାଭ୍ୟାସ ପାଇଁ ନିହାତି ଆବଶ୍ୟକ, ନିଶ୍ଚିତ ଆବଶ୍ୟକ। ଆଉ ରାଜସିକ ଖାଦ୍ୟ ବା ତାମସିକ ଖାଦ୍ୟ, ତାମସିକ ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ, ଏ ହେଉଛି କଥା। ସ୍ୱଚ୍ଛତା ଯୋଗ ଅର୍ଥ ହେଉଛି କ୍ଲିନ୍ନେସ୍ ଇଜ୍ ନେକ୍ସଟ୍ ଟୁ ଗଡ୍ଲିନେସ୍। ଆପଣ ଶୌଚ ବିଧିକୁ ଆପଣ ସମ୍ପୂର୍ଣ୍ଣ ଗ୍ରହଣ କରିବେ, ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବେ, ଆପଣଙ୍କ କପଡ଼ା ପତ୍ର ସବୁବେଳେ ପରିଷ୍କାର ରହୁଥିବ, ଶରୀର ପରିଷ୍କାର ରହୁଥିବ, ମନ ପରିଷ୍କାର ରହୁଥିବ,
1: ଆପଣ
0: ପରିବେଶ ପରିଷ୍କାର, ଆପଣ ପରିଷ୍କାର ରହିଲେ ଆପଣ ଚତୁଃପାର୍ଶ୍ୱକୁ ଆପଣ ପରିଷ୍କାର ରଖିବେ, ସମସ୍ତେ ଗ୍ରହଣ କରିନେଲେ ଆପଣ ପରିବେଶଟା ପରିଷ୍କାର ହେବ, ନହେଲେ ଆପଣ ଏକୁଟିଆ ପାରିବେନି।
1: ଆଜ୍ଞା ସାର୍, ତେବେ ସାର୍ ଏଇଠି ଯେମିତି ଆପଣ କହିଲେ ସ୍ୱଚ୍ଛତା ଆଉ ଖାଦ୍ୟପେୟର ଭୂମିକା ରହିଛି ବିଶେଷ ଭାବରେ,
0: କାରଣ ଯେମିତି ଅନ୍ନ ଯେମିତି ଅନ୍ନ ସେମିତି ମନ, ଆପଣ ଖାଦ୍ୟ ଶୃଙ୍ଖଳାକୁ ନିଶ୍ଚୟ ଆପଣେଇବା ଉଚିତ।
1: ଆଚ୍ଛା, ତେବେ ଉପଯୁକ୍ତ ପ୍ରଶିକ୍ଷଣ, ସଠିକ୍ ମାର୍ଗଦର୍ଶନ ନିୟମିତ ଯୋଗାଭ୍ୟାସ ପାଇଁ ବା ଯୋଗ ପ୍ରାଣାୟାମ ଆଦି କରିବା ପାଇଁ କେତେ ଜରୁରୀ?
0: ଦେଖନ୍ତୁ ଆଜ୍ଞା, ପ୍ରତ୍ୟେକ ଜିନିଷରେ ଯେକୌଣସି ବିଭାଗ କୁହନ୍ତୁ, ପ୍ରତ୍ୟେକ ଜିନିଷରେ ଗୋଟେ ଶିକ୍ଷାଟା ବିନା ଗୁରୁରେ ଶିକ୍ଷା ହୁଏନି। ସେ ଯେକୌଣସି ବିଭାଗ ହୁଅନ୍ତୁ, ଯେକୌଣସି ପାଠ ପଢ଼ନ୍ତୁ, ବିନା ଗୁରୁରେ ଜଣେ ଛାତ୍ର ଶିକ୍ଷିତ ହୋଇପାରିବନି।
1: ଆଜ୍ଞା,
0: ସେହିଭଳି ଯୋଗ ଯେହେତୁ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଚାଳନା ଉପରେ ନିର୍ଭର କରୁଛି, ଆପଣ ତାକୁ ଭୁଲ ଭାବରେ ଯେଉଁ ଆସନ କରିବେ ତାହେଲେ ସେଟା ରେଜଲ୍ଟ ମନ୍ଦ ଆସିବ। ସେଥିପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ମାଧ୍ୟମରେ ଯୋଗ ଶିଖିବା ନିହାତି ଆବଶ୍ୟକ।
1: ତେବେ ଏଇଠି କହିବେ, ଯୋଗାଭ୍ୟାସରେ ନିୟମିତତା ରଖି ନପାରିଲେ କିମ୍ବା ଯୋଗାଭ୍ୟାସ ବେଳେ କିଛି ଭୁଲ ତ୍ରୁଟି ହେଇଗଲେ କିଛି ଅସୁବିଧା ହେବାର ସମ୍ଭାବନା ରହିଛି କି?
0: ଯୋଗାଭ୍ୟାସ ଭୁଲ ଭାବରେ ଯୋଗାଭ୍ୟାସ କଲେ ଫଳ ଭୁଲ ହେବ।
1: ଆଜ୍ଞା,
0: ଯଦି ଜଣେ ଯେଉଁ ନିୟମିତ ଭାବରେ ନ କରିପାରିଲେ ବିଶେଷ କ୍ଷତି ହେବନି। ଏହା ହେବ ବରଫଟା ଯେତିକି ତରଳିବ ସେତିକି ଜଳ ହେବ, ଆପଣ ଯେତିକି କରିବେ ସେତିକି ପାଇବେ, ନ କଲେ ପାଇବେନି। କିନ୍ତୁ ଜଣେ ଯୋଗ କରୁଛନ୍ତି ଛାଡ଼ିଦେଲେ ତାଙ୍କର କ୍ଷତି ହେଇଯିବ ଏମିତି ନାହିଁ।
1: ସାର୍, ଯେମିତି ଚଳିତ ବର୍ଷର ବିଷୟବସ୍ତୁ ରହିଛି ଯେ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ, ତେବେ ଏଇ ଯେଉଁ ବିଷୟବସ୍ତୁ ରହିଛି ବା ଏଭଳି ଏକ ବିଷୟବସ୍ତୁ ଚୟନ କରାଯାଇଛି ଚଳିତ ବର୍ଷ ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ, ପ୍ରକୃତରେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଆମେ କିଭଳି ଭାବରେ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିପାରିବା ବା ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ଆଣିପାରିବା ବା ଆମର ବାର୍ଦ୍ଧକ୍ୟ ସ୍ୱାସ୍ଥ୍ୟକର ହୋଇପାରିବ?
0: ଦେଖନ୍ତୁ ଆଜ୍ଞା, ବୃଦ୍ଧ ଯେଉଁ ବୟସ୍କ ଲୋକ ତାଙ୍କ ପାଖରେ ହାରାହାରି ସମୟର ଅଭାବ ନାହିଁ, ସମୟ ମିଳୁଛି।
1: ଆଜ୍ଞା,
0: ଯେମିତି କ୍ରିୟମାଣ ବୟସ ଥିବା ଲୋକମାନେ ଯେମିତି ବିଭିନ୍ନ କାର୍ଯ୍ୟରେ ଯୁକ୍ତ ରହୁଛନ୍ତି, ଏମାନଙ୍କର ଘର ସଂସାର ଚଳାଇବା ପାଇଁ ସେମିତି କୌଣସି କାର୍ଯ୍ୟ କରୁନାହାନ୍ତି, ଏମାନଙ୍କ ପାଖରେ ସମୟ ରହୁଛି। ସେ ସମୟରେ ଯଦି ପ୍ରତିଦିନ ଘଣ୍ଟାଏ ଘଣ୍ଟାଏ ଅତ୍ୟନ୍ତ ଯୋଗରେ ସମୟ ଦେବେ, ତା ଶରୀର ନିଶ୍ଚିତ ସୁସ୍ଥ ରହିବ। ଆପଣଙ୍କର ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବ ବୋଧସ୍ୟ ଯୋଗ ଭବତୀ ଦୁଃଖ। ଯଦି ସେମାନେ ନିୟମିତ ଏକ ଧାରାରେ ଶୃଙ୍ଖଳିତ ଭାବଧାରାରେ ଖାଆନ୍ତି, ପିଅନ୍ତି, ଚଳନ୍ତି, ଆଚରଣ କରନ୍ତି, ଏଇଭଳି ଭାବରେ ତାଙ୍କ ଜୀବନଟାକୁ ଯଦି ଗୋଟେ ରୁଟିନ୍ ଭିତରେ ଗୋଟେ ଶୃଙ୍ଖଳିତ ଭାବଧାରା ନିଅନ୍ତି, ତାହା ହିଁ ଏକ ଯୋଗର କାର୍ଯ୍ୟ କରିବ। ତେଣୁ ବୃଦ୍ଧ ବ୍ୟକ୍ତିମାନେ ନିଶ୍ଚିତ ରୂପେ ତାଙ୍କ ଜୀବନଶୈଳୀକୁ, ତାଙ୍କ ୱେ ଅଫ୍ ଲାଇଫ୍କୁ ଗୋଟେ ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଧାରାରେ ନିଅନ୍ତୁ। ପ୍ରତିଦିନ ସେମାନେ ପ୍ରାଣାୟାମ କରନ୍ତୁ, ସୂକ୍ଷ୍ମ ବ୍ୟାୟାମ କରନ୍ତୁ, ଯେତିକି ପାରିବେ ଯେଉଁ ସହଜ ଯୋଗ ସହଜ ଆସନ କରିପାରିବେ କରନ୍ତୁ, ନହେଲେ ନାହିଁ ଧ୍ୟାନ କରନ୍ତୁ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତୁ, ଏବଂ ସମାଜରେ ଅନ୍ୟମାନଙ୍କ ପାଇଁ କିଛି କରିବାର ଯେଉଁ କ୍ରିଏଟିଭନେସ୍ ସାର୍ ସୃଷ୍ଟି କରି ସମାଜକୁ ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦିଅନ୍ତୁ।
1: ନିହାତି ଭାବରେ ସେ ବୃଦ୍ଧାବସ୍ଥାରେ ପହଞ୍ଚିଥିବା ବ୍ୟକ୍ତିବିଶେଷଙ୍କ ପାଖରେ ସମୟ ପର୍ଯ୍ୟାପ୍ତ ରହିଥାଏ, ଆଉ ତେଣୁ ସେହି ସମୟର ସଦୁପଯୋଗ ସେମାନେ କରିପାରିବେ ଯଦି ଏ ଯୋଗକୁ ଆପଣେଇ ପାରନ୍ତି।
0: ନିଶ୍ଚିନ୍ତ,
1: ନିହାତି ଭାବରେ ତାଙ୍କର ଯେଉଁ ଅବଶିଷ୍ଟ ଜୀବନ ରହିଛି ସେ ସ୍ୱାସ୍ଥ୍ୟକର ହୋଇପାରିବ। ଆଉ ତା ସହିତ ଆମେ ଯଦି ଏବେଠୁ ଯୋଗାଭ୍ୟାସ କରନ୍ତି ବା ଯୋଗକୁ ପ୍ରାଧାନ୍ୟ ଦିଅନ୍ତି ଆମ ଜୀବନରେ, ତାହେଲେ ଆମର ବାର୍ଦ୍ଧକ୍ୟ ଯେତେବେଳେ ଆସିବ ଆମେ ମଧ୍ୟ
0: ସୁସ୍ଥ ଜୀବନଯାପନ
1: ଆମେ କରିପାରିବା। ତେବେ ଆଲୋଚନା ଶେଷ।

0: ଯୋଗ ଓ ଯୋଗାଭ୍ୟାସ ବିଷୟରେ ଶ୍ରୋତାଙ୍କୁ ଆପଣ ଆଉ କ'ଣ ବାର୍ତ୍ତା ବା ପରାମର୍ଶ ଦେବାକୁ ଚାହିଁବେ?
1: ଆମେ ଆମର ସମ୍ମାନୀୟ ଶ୍ରୋତାମଣ୍ଡଳୀଙ୍କୁ ନିଶ୍ଚୟ ଅନୁରୋଧ କରୁଛୁ ଯେ ସେମାନେ ତାଙ୍କର ଦୈନନ୍ଦିନ ଜୀବନରେ ଯୋଗଟିକୁ ତାଙ୍କ ଚରିତ୍ରରେ ଚରିତ୍ରାୟତ କରନ୍ତୁ। ଯେପରି ଭାବରେ ପ୍ରତିଦିନ ଉଠିଲେ ସେ ନିଜର ନିତ୍ୟକର୍ମ କରୁଛନ୍ତି, ସେ ନିତ୍ୟକର୍ମ ଭଳି ୟାକୁ ମଧ୍ୟ ଗୋଟେ ନିତ୍ୟକର୍ମ ସାମିଲ କରନ୍ତୁ। ଯେ ପ୍ରତିଦିନ ମୁଁ ଯେ ଖାଇବାଟା ନିହାତି ଆବଶ୍ୟକ ପଡ଼ୁଛି, ପାଣି ପିଇବାଟା ଆବଶ୍ୟକ ପଡ଼ୁଛି, ସକାଳେ ଉଠିଲେ ଦାନ୍ତ ଘଷିବାଟା ଆବଶ୍ୟକ ପଡ଼ୁଛି, ପାଇଖାନା ଯିବା ଆବଶ୍ୟକ ପଡ଼ୁଛି, ଗାଧୋଇବା ଆବଶ୍ୟକ ପଡ଼ୁଛି, ନିତ୍ୟକର୍ମ ଯେମିତି କରୁଛନ୍ତି ଯୋଗଟି ସେଇଭଳି ଗୋଟେ ତାଙ୍କ ନିତ୍ୟକର୍ମ ଭିତରେ ବାନ୍ଧି ରଖନ୍ତୁ, ତାଙ୍କ ରୁଟିନ୍ ଭିତରେ ପୁରାନ୍ତୁ। ପ୍ରତିଦିନ ମୁଁ ନିଶ୍ଚୟ ଯୋଗ କରିବି, ମୁଁ ପ୍ରତିଦିନ ପ୍ରାଣାୟାମ କରିବି, ପ୍ରତିଦିନ ଭ୍ରମରି ମାନେ କରିବି କି ଓମ୍ କରିବି କି କୌଣସି ଆସନ କରିବି, ଡାଏଟ୍ ଏକ୍ସରସାଇଜ୍ କରିବି, ଯାହା ହେଲେ ମୋ ଶରୀର ପାଇଁ ମୁଁ କିଛି ହିଁ କରିବି, କାରଣ ଶରୀର ସୁସ୍ଥ ରହିବ। ଶରୀର ସୁସ୍ଥ ରହିଲେ ଆପଣମାନେ ସୁଖୀ ରହିବେ, ସ୍ୱାସ୍ଥ୍ୟ ହିଁ ସବୁଠୁ ବଡ଼ ସମ୍ପଦ। ତେଣୁ ମୁଁ ନିଶ୍ଚୟ ଅନୁରୋଧ କରି ପିଲାମାନଙ୍କୁ ମଧ୍ୟ ସେଇ ପେଶାରେ ପ୍ରେରଣା ଦିଅନ୍ତୁ। ବାପା ମା କଲେ ପିଲାମାନେ କରିବେ, ବାପା ମା ଯଦି ତାଙ୍କ ବାପା ମାଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କ ପିଲାମାନେ ତାଙ୍କୁ ଦେଖି ପ୍ରଣାମ କରିବେ, ଇଏ ବି ଏକ ଯୋଗ। ତେଣୁ ତାଙ୍କ ଦୈନନ୍ଦିନ ଜୀବନରେ ଯୋଗଟି ଗୁଡ଼ା ତାଙ୍କ ଚରିତ୍ରରେ ଚରିତ୍ରାୟତ କରନ୍ତୁ।
0: ତେବେ ଯାହା ହଉ ସାର୍, ବିଶ୍ୱ ଯୋଗ ଦିବସ ପରିପ୍ରେକ୍ଷୀରେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଥିବାରୁ ଏବଂ ଯୋଗ ବିଷୟରେ ଅନେକ ତଥ୍ୟ ଆମର ଶ୍ରୋତାଙ୍କୁ ଜଣାଇଥିବାରୁ ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

0: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଏକ ଛୋଟ ବିରତି।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
2: ବିକାଶର ଧାରା ଓଡ଼ିଶା ସାରା।
3: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
4: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
3: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
4: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
3: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
4: ହଁ, 8700001 4242।

ନମସ୍କାର ଶ୍ରୋତା ଭଉଣୀ, ଏହି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆପଣଙ୍କ ପ୍ରିୟ ନାରୀ ମହଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଆମେ ସମସ୍ତେ

ଜାଣିଛେ, ମନୁଷ୍ୟ ଶରୀର ରୋଗର ମନ୍ଦିର। ମନୁଷ୍ୟର ଦେହ ଅଛି, ଅର୍ଥାତ୍ କିଛି ନା କିଛି ରୋଗ ରହିଛି। ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ଼ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ 30 ମିନିଟ୍ରୁ 45 ମିନିଟ୍ ପର୍ଯ୍ୟନ୍ତ ଆବଶ୍ୟକ ଥିବା ଯୋଗାସନ ଓ ପ୍ରାଣାୟାମ ସହିତ ଖାଦ୍ୟର ଶୈଳୀ ପରିବର୍ତ୍ତନ କରିବା, ତେବେ ଆମେ ନିଶ୍ଚିନ୍ତ ଭାବରେ ସୁସ୍ଥ ରହିପାରିବା। ଏହା ହିଁ ଆଦର୍ଶ ସୁସ୍ଥ ଜୀବନରେ ପରିଣତ ହୋଇପାରିବ। ମହର୍ଷି ପତଞ୍ଜଳିଙ୍କ ସୂତ୍ର ଅନୁଯାୟୀ ଯୋଗର 8 ଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ଏଥିରେ ଯେଉଁ ଆସନ ଓ ପ୍ରାଣାୟାମ କଥା କୁହାଯାଇଛି, ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ, ପ୍ରାଣବାୟୁକୁ ଜାଣି ତାହାକୁ ନିୟମିତ ଜାଗ୍ରତ କରି ନିୟନ୍ତ୍ରଣ କରାଇବା ପ୍ରକ୍ରିୟାକୁ ପ୍ରାଣାୟାମ ଓ ଶରୀରରେ ଶାରୀରିକ ଅଙ୍ଗ ଚାଳନାକୁ ଯୋଗ କୁହାଯାଏ। ପ୍ରାଣାୟାମ ହେଉଛି ଯୋଗର ଏକ ଅଙ୍ଗ ଏବଂ ପ୍ରାଣୀ ପାଇଁ ଅତ୍ୟନ୍ତ ଉପଯୋଗୀ। ନିୟମିତ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ, ସବଳ, ଆନନ୍ଦ ଏବଂ ଧୈର୍ଯ୍ୟଶୀଳ ହୋଇଥାଏ। ମନକୁ ସ୍ଥିର ଓ ଶାନ୍ତ ରଖିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ନିୟମିତ ଭାବରେ ଯୋଗ ଅଭ୍ୟାସ କରିବା। ଯୋଗ ଶରୀରରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଖୁବ୍ ସୁନ୍ଦର ଭାବରେ ହୋଇଥାଏ। ପ୍ରାଣାୟାମ ହେଉଛି ମନୁଷ୍ୟ ଶରୀରର ଶ୍ୱାସ ପ୍ରଶ୍ୱାସକୁ ସଂଯୁକ୍ତ କରିଥାଏ। କିପରି ଶ୍ୱାସ ନେବା, କେତେ ସମୟ ନେବା ଏବଂ ପ୍ରଶ୍ୱାସକୁ କିପରି ଧୀରେ ଧୀରେ ଛାଡ଼ିବା, ଏହା ସବୁ ସୂଚନା ଦେଇଥାଏ। ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ। ଏହା କେବଳ ଏହି ଯୋଗ ବା ପ୍ରାଣାୟାମ ଦ୍ୱାରା ହିଁ ହୋଇଥାଏ। ନିଜ ଉପରେ ନିଜର ନିୟନ୍ତ୍ରଣ ରହିଥାଏ, ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇ ନଥାଏ। ବାରମ୍ବାର ଯୋଗ ପଦ୍ଧତିରେ ରହିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ସୃଷ୍ଟି କରିଥାଏ। ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ। ଯଦି ଆମେ ଦୈନିକ କିଛି ସମୟ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ତେବେ ଆମେ ନିଶ୍ଚିତ ଭାବରେ ଜୀବନବ୍ୟାପୀ ସୁସ୍ଥ ଓ ନିରୋଗ ରହିପାରିବା। ତେବେ ଶ୍ରୋତା ଭଉଣୀ, ଏହି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ, ରୋଗ ପାଇଁ ଯୋଗ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଣେ ଯୋଗ ଗୁରୁ। ତେବେ ତାଙ୍କୁ ତ ଆମ ନାରୀମହଲ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୁନ୍ଦର ଗୀତଟିକୁ।

0: ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ସାର୍। ଆପଣଙ୍କର ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ରୀ ଚନ୍ଦ୍ରଶେଖର ମହାରଣା, ବୟସ 72 ବର୍ଷ। ମୁଁ ଯୋଗ ଗୁରୁ। ମୁଁ ଯୋଗ ସେଣ୍ଟର ମାନଙ୍କରେ ଯାଇକି ଯୋଗ ଶିକ୍ଷା ଦିଏ। ଛୋଟ 5 ବର୍ଷଠାରୁ ନେଇକରି 80 ବର୍ଷ ବୃଦ୍ଧ ପର୍ଯ୍ୟନ୍ତ ସେମାନେ ମୋ ଠାରୁ ଯୋଗ ଶିକ୍ଷା କରନ୍ତି। ବିଭିନ୍ନ ପ୍ରକାର ଯୋଗ କମ୍ପିଟିସନ ମାନଙ୍କରେ ଓହ୍ଲେଇଛି ଏବଂ ବହୁତ ସାରା ପ୍ରାଇଜ୍ ପାଇଛି ଏବଂ ସମ୍ମାନିତ ମଧ୍ୟ ହୋଇଛି।
0: ଆଜ୍ଞା, ତାହେଲେ ଆପଣ ଜଣେ ଯୋଗ ଗୁରୁ।
1: ନିଶ୍ଚିତ
0: ସାର୍। ବର୍ତ୍ତମାନ ଆପଣ କେଉଁ କେଉଁ ଜାଗାରେ ସବୁ ଯୋଗ ଶିଖାଉଛନ୍ତି?
1: ବର୍ତ୍ତମାନ ମୁଁ ଯୋଗା ସେଣ୍ଟର ରେଲୱେ କଲୋନୀ ଏବଂ ଓମ୍ ଯୋଗା ଗ୍ରୁପ ବାସନ୍ତୀ କଲୋନୀ ଆଉ ଯୋଗ ପାର୍କ ସିଭିଲ ଟାଉନସିପ୍ ସେଠାରେ ଯାଇ ପ୍ରାକ୍ଟିସ୍ କରେ ଏବଂ ଗୁରୁମାନଙ୍କ ସହିତ ମିଶି କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗ ଉପରେ ଆମେ ଆଲୋଚନା କରୁ ଏବଂ ତାର ସହଜ ସମାଧାନ ମଧ୍ୟ ବାହାର କରିପାରୁ।
0: ଆଜ୍ଞା ସାର୍, ଆପଣ ଯୋଗ କେଉଁଠୁ ତାଲିମ ନେଇଥିଲେ?
1: ମୁଁ ରୀତିମତ ଭାବରେ ତାଲିମ ନେଇନାହିଁ, କିନ୍ତୁ 19 ବର୍ଷ ବୟସରେ 1973 ମୁଁ ଯୋଗ ଆରମ୍ଭ କରିଥିଲି। ସ୍ୱାମୀ ଶିବାନନ୍ଦ ମୋର ଗୁରୁ। ସ୍ୱାମୀ ଶିବାନନ୍ଦଜୀ ସରସ୍ୱତୀ ତାଙ୍କ ବହି ପଢ଼ିକି, ବ୍ରହ୍ମଚର୍ଯ୍ୟ ବିଜ୍ଞାନ ବହି ପଢ଼ିକରି ମୁଁ ତାକୁ ଫଲୋ କଲି ଏବଂ ସେଇଠାରୁ ମୋର ଯୋଗ ଜୀବନ ଆରମ୍ଭ ହୋଇଗଲା।
0: ଆଜ୍ଞା,
1: ଏବଂ ସେଇଠୁ ଏବେ ପର୍ଯ୍ୟନ୍ତ ଚାଲି ଆସୁଛି।
0: ଆଜ୍ଞା,
1: ଯଦିଓ ମୁଁ ତାଙ୍କୁ ସ୍ୱଦେହରେ ଦେଖିନାହିଁ, କିନ୍ତୁ ତାଙ୍କୁ ମୁଁ ଗୁରୁ ବୋଲି ମାନି ନେଇଛି।
0: ସାର୍, ଆଜି ଆମେ ତ ଯୋଗ ବିଷୟରେ ଅନେକ କଥା ଆଲୋଚନା କରିବା ଏବଂ ଜାଣିବା, ତ ପ୍ରଥମେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ବୁଝାଇ କୁହନ୍ତୁ, ଯୋଗ କାହାକୁ କହନ୍ତି?
1: ମନୁଷ୍ୟର ଶରୀର, ମନ ଓ ଜୀବନକୁ ସୁସ୍ଥ, ନିରୋଗ, ସୁରକ୍ଷିତ ଓ କାର୍ଯ୍ୟକ୍ଷମ କରାଇ ପାରୁଥିବା ଶାରୀରିକ ପ୍ରକ୍ରିୟାକୁ ଯୋଗ କୁହାଯାଏ। ଯୋଗର 8ଟି ଅଙ୍ଗ ଅଛି: ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣ, ଧ୍ୟାନ ଓ ସମାଧି। ଯେହେତୁ ଆମେ ଗୃହସ୍ଥ ଜୀବନରେ ପରିବାର ସହିତ ସଂଶ୍ଲିଷ୍ଟ ଏବଂ ଯୋଗାଭ୍ୟାସ ପାଇଁ ଆଗ୍ରହୀ ମଧ୍ୟ, ମାତ୍ର ଆମେ କେବଳ 4ଟି ଅଙ୍ଗ ପର୍ଯ୍ୟନ୍ତ ଯାଇପାରିବା। ସେଗୁଡ଼ିକ ହେଲା ଯମ, ନିୟମ, ଆସନ ଓ ପ୍ରାଣାୟାମ। ଯମ ମାନେ ହେଉଛି ତ୍ୟାଗପୂତ ଜୀବନ, ଅହିଂସା, ଚୋରି ନ କରିବା, ଆସ୍ଥ୍ୟ, ସରଳତା, ଆର୍ଜବ, କ୍ଷମା, ଧୃତି, ଦୃଢ଼ ସଂକଳ୍ପ, ଧୈର୍ଯ୍ୟ, ମିତାହାର, ଶୌଚ ଆଦି ସାଧନାକୁ ୟମ କୁହାଯାଏ। ନିୟମ ଦିନଚର୍ଯ୍ୟାରେ ଶୁଦ୍ଧ, ସନ୍ତୋଷ, ତପସ୍ୟା, ବେଦବିଧି ଅନୁସାରେ ବ୍ରତ ପାଳନ କରି ଶରୀରକୁ ଶୁଷ୍କ କରିବାର ସାଧନା। ଆସନ ଶରୀର, ଭାବନା, ନିଶ୍ୱାସର ଗତିକୁ ନିୟନ୍ତ୍ରଣରେ ରଖି ଅଙ୍ଗ ଚାଳନା, ଶରୀର ଚର୍ଚ୍ଚା, ଯୋଡ଼, ଗଣ୍ଠି, ମେରୁଦଣ୍ଡ ଆଦିର ସୁପରିଚାଳନା, ସୂର୍ଯ୍ୟ ନମସ୍କାର ସହିତ ବିଭିନ୍ନ ଆସନର ସାଧନକୁ ଯୋଗାସନ କୁହାଯାଏ। ପ୍ରାଣାୟାମ ପ୍ରାଣାୟାମ ହେଉଛି ପୂରକ, କୁମ୍ଭକ, ରେଚକ ଦ୍ୱାରା ଇଚ୍ଛାନୁସାରେ ନିଶ୍ୱାସ ପ୍ରଶ୍ୱାସର ଗତିକୁ ନିୟନ୍ତ୍ରଣ ରଖିବାର କୌଶଳକୁ ଆୟତ୍ତ କରିବାକୁ ପ୍ରାଣାୟାମ କୁହାଯାଏ। ପ୍ରତ୍ୟାହାର ପ୍ରତ୍ୟାହାର ସାଧାରଣତଃ ଆମ ଗୃହସ୍ଥମାନଙ୍କ ପାଇଁ ସହଜ ବିବେଚିତ ନୁହେଁ, କାରଣ ଗୃହତ୍ୟାଗ ପୂର୍ବକ ଇନ୍ଦ୍ରିୟ ଲାଳସା ଦମନ ଏବଂ ଆସକ୍ତି ତ୍ୟାଗ ପୂର୍ବକ ସଦା ସନ୍ତୁଷ୍ଟି ଚିତ୍ତରେ ଏକାଗ୍ରତା ସହିତ ଈଶ୍ୱର ଆରାଧନା କରିବାର ସାଧନାକୁ ପ୍ରତ୍ୟାହାର କୁହାଯାଏ। ଧାରଣ ଏକାଗ୍ର ଚିତ୍ତ, ଷୋଡ଼ଶାଧାର ବା ଦେବାଦେବୀଙ୍କୁ 57 ଘଣ୍ଟା 36 ମିନିଟ୍ ପର୍ଯ୍ୟନ୍ତ ମସ୍ତିଷ୍କରେ ଧରି ରଖିବାକୁ ଧାରଣ କୁହାଯାଏ। ଧ୍ୟାନ ସୂକ୍ଷ୍ମ ସ୍ଥୂଳ ଜ୍ୟୋତିଙ୍କୁ ଧ୍ୟାନ କରିବା ଓ ଦର୍ଶନ କରିବା, ସମୟ 28 ଦିନ 9 ଘଣ୍ଟା 12 ମିନିଟ୍ ନିରବଚ୍ଛିନ୍ନ ଭାବରେ ଆସନରେ ବସିବା ପାଇଁ ପଡ଼ିବ, ଯେଉଁଟାକି ଆମ ଗୃହସ୍ଥମାନଙ୍କ ପାଖରେ ସମ୍ଭବ ନୁହେଁ। ସମାଧି ଆମର ଯୋଗର ଶେଷ ପର୍ଯ୍ୟାୟ, ସମାଧି ଆତ୍ମସାକ୍ଷାତ ବିଭୂତି ଯୋଗ, ସମୟ 11 ମାସ 11 ଦିନ 10 ଘଣ୍ଟା 24 ମିନିଟ୍, ଯାହାକି ଆମ ଗୃହସ୍ଥମାନଙ୍କ ପାଖରେ ସମ୍ଭବ ନୁହେଁ। ଏହାକୁ ସାଧାରଣତଃ ହଠଯୋଗ କୁହାଯାଏ, ଯାହା ସମ୍ପୂର୍ଣ୍ଣ ପ୍ରାକ୍ଟିକାଲ ଅଟେ। ନିୟମ ପାଳନ ସହ ଯୋଗ ପ୍ରାଣାୟାମ ନିତ୍ୟ ଅଭ୍ୟାସ କରିପାରିଲେ ଆଶ୍ଚର୍ଯ୍ୟଜନକ ଭାବରେ ଲାଭ ହୋଇଥାଏ। ଯୋଗ ପାଇଁ ପ୍ରାତଃକାଳ ସର୍ବୋତ୍କୃଷ୍ଟ ଅଟେ। କୌଣସି ଗୁରୁଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଗ୍ରହଣ କରିବା ନିହାତି ଆବଶ୍ୟକ, ଅନ୍ୟଥା ହୁଏତ କିଛି କ୍ଷତି ହେବାର ସମ୍ଭାବନା ଅଛି।
0: ଆଜ୍ଞା ସାର୍, ଏତେ ଗଲା ଯୋଗ କଥା। ଆମେ ଗୋଟେ ଯୋଗ ବିଷୟରେ ଜାଣିଛୁ ଯେ ମହର୍ଷି ପତଞ୍ଜଳି ଯୋଗ, ତା ବିଷୟରେ କିଛି କୁହନ୍ତୁ।
1: ମହର୍ଷି ପତଞ୍ଜଳି, ଯିଏ ଆମର ଯୋଗଶାସ୍ତ୍ର ସର୍ବପ୍ରଥମେ 5000 ବର୍ଷ ତଳେ ହିଁ ଲେଖିଥିଲେ, ଅବଶ୍ୟ ଯୋଗଟା ଏତେ ସମୁଦ୍ର ଭଳିଆ ଜ୍ଞାନ, ଆମେ ସେଠିକାର କ୍ଲିଷ୍ଟ ଭାଷା ଗୁଡ଼ାକ, ସଂସ୍କୃତର କ୍ଲିଷ୍ଟ ଭାଷା ଗୁଡ଼ାକ ବିଭିନ୍ନ ଗୁରୁମାନେ ସରଳୀକରଣ କରିକରି ସେମାନେ ପରିବେଷଣ କରିଛନ୍ତି। ଅବଶ୍ୟ ହେଇପାରେ ଭିନ୍ନ ମୁନି ଭିନ୍ନ ମତ, କିଏ କେଉଁ ଆଙ୍ଗେଲରେ ତାକୁ ବର୍ଣ୍ଣନା କରିଛନ୍ତି ତାହା ତ ଟିକେ ଟିକେ ବିଭିନ୍ନତା ଦେଖାଯାଏ। କିନ୍ତୁ ମହର୍ଷି ପାତଞ୍ଜଳି ହେଉଛନ୍ତି ଯୋଗଗୁରୁ, ଯୋଗ ଶାସ୍ତ୍ର ଲେଖକ। ସିଏ ଆଦି ଯୋଗେ ଭଗବାନ ଶଙ୍କରଜୀଙ୍କୁ ଆରାଧନା କରିକି ତପସ୍ୟା ବଳରେ ସେତକ ପାଇପାରିଥିଲେ।
0: ସାର୍, ଯୋଗର ମୌଳିକ ନିୟମ ଗୁଡ଼ିକ କ'ଣ?
1: ଯୋଗର ନିୟମ ସର୍ବପ୍ରଥମେ ଆପଣ ଯୋଗ କ୍ଲାସ୍କୁ ଯିବା ପାଇଁ କିମ୍ବା ଯୋଗ ମ୍ୟାଟ୍ରେ ଓହ୍ଲେଇବା ପାଇଁ ହେଲେ ପ୍ରଥମେ ଆପଣଙ୍କର ଶରୀର ଶୁଦ୍ଧି ଦରକାର। ଶରୀର ଶୁଦ୍ଧି ନକଲା ପର୍ଯ୍ୟନ୍ତ ଆପଣ ଯୋଗ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ।
0: ଆଜ୍ଞା।
1: ସେଥିପାଇଁ ଶରୀର ଶୁଦ୍ଧି ପାଇଁ ଆମର ଷଠ ଶୁଦ୍ଧିର ବ୍ୟବସ୍ଥା କରାଯାଇଛି। ବସ୍ତି, ଧୌତି, ନେତି, ତ୍ରାଟକ, ନଉଳି, କପାଳଭାତି, ଏଇ ଛଅଟି ଆପଣଙ୍କର ଶୁଦ୍ଧିକରଣ ହୋଇସାରିଲା ପରେ ଆପଣ ଯୋଗ କ୍ଲାସ୍ରେ ଯାଇପାରିବେ କିମ୍ବା ଯୋଗ ମ୍ୟାଟ୍ କରିପାରିବେ। ଅଦରୱାଇଜ୍ ଆପଣଙ୍କର ଶରୀରରେ ହାନି ହେବାର ଅନେକଟା ସମ୍ଭାବନା ଅଛି। ବସ୍ତି କ'ଣ? ବସ୍ତି ହେଉଛି ନାଭିର ତଳ ଅଂଶକୁ ମଳ ନିଷ୍କାସନ କରିବା, ଶୁଦ୍ଧ କରିବା, ତାକୁ ବସ୍ତିକ୍ରିୟା କୁହାଯାଏ। ବସ୍ତିକ୍ରିୟା ଆପଣ କୌଣସି ଗୁରୁଙ୍କ ସାହାଚର୍ଯ୍ୟରେ ବସ୍ତିକ୍ରିୟା କରିପାରିବେ। ଧୌତି, ନାଭିର ଉର୍ଦ୍ଧ ଭାଗକୁ ଧୌତି କରାଯାଇପାରେ, ତାକୁ ଶୁଦ୍ଧ କରିବା ଭ୍ରମଣ କ୍ରିୟା କରାଯାଏ। ଉଷ୍ମ ଜଳରେ ଲୁଣ ମିଶାଇକରି ଆକଣ୍ଠ ପାନ କରି ତିନିଟା ଆଙ୍ଗୁଳି ପାଟିରେ ଲଗାଇ ତା ବାନ୍ତି କରିବା ପାଇଁ ପଡ଼େ। ଯାହାଫଳରେ ଆମର ନାଭିର ଉପର ଅଂଶ, ବାତ, ପିତ, କଫ ଯାହା ଇନବାଲାନ୍ସ ହେଇଥିବ ସେ ସବୁ ସଫା ହୋଇଯାଏ ଏବଂ ଆମର ଧୌତି ବସ୍ତି ସଫା ହୋଇଯାଏ। ନେତି ହେଉଛି ନାକପୋଡ଼ା, କପାଳ, ମସ୍ତିଷ୍କର ଶୁଦ୍ଧିକରଣ ପାଇଁ ନେତିକ୍ରିୟା ଆବଶ୍ୟକ। ନେତି ଦୁଇ ପ୍ରକାରର, ଗୋଟିଏ ହେଉଛି ଜଳନେତି ଏବଂ ଅନ୍ୟଟି ହେଉଛି ସୂତ୍ର ନେତି। ଜଳନେତି ପାଇଁ ଗୋଟେ ସେ ନାଡ଼ବାଲା ଲୋଟା ଦରକାର ପଡ଼େ, ପିତ୍ତଳ ଲୋଟା, ସେଥିରେ ଉଷ୍ମ ଜଳ ଲୁଣ ମିଶାଇକରି ଯେଉଁ ନାକରେ ଆପଣଙ୍କର ନିଶ୍ୱାସ ଚାଲିଥିବ ସେଇ ନାକରେ ଆପଣ ଲଗାଇ ଅନ୍ୟ ନାକରେ ସେ ଜଳ ବାହାର କରିବେ। ପରବର୍ତ୍ତୀ ସମୟରେ ତାହା ବିପରୀତ କରିପାରନ୍ତି। ଇଏ ହେଲା ଜଳନେତି, ଏହା ଅପେକ୍ଷାକୃତ ସହଜ ଅଟେ। ମାତ୍ର ସୂତ୍ରନେତି ସାମାନ୍ୟ କଷ୍ଟଦାୟକ, ଯାହା ବିନା ଗୁରୁରେ ଆପଣ କରିବା ଉଚିତ ହେବ ନାହିଁ। ସେ ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ସୂତା ତିଆରି ହୁଏ, ଗୁଆ ଘିଅ ଲଗାଇକିରି ନାକରେ ଟିକିଏ ନେଇକିରି ଗୁଆ ଘିଅ ତାକୁ ନାକ ବାଟେ ପୁରେଇକିରି ପାଟିରେ ବାହାର କରିବା ପାଇଁ ପଡ଼େ। ଯାହାଫଳରେ ସୂତ୍ରନେତିରେ ଆମ କପାଳ ସଫା ହେବା ପାଇଁ, କପାଳ ଏବଂ ବ୍ରେନ୍ ଆମର ସଫା ହୋଇପାରେ। ତ୍ରାଟକ ହେଉଛି ମନର ଏକାଗ୍ରତା, ଦୃଷ୍ଟିଶକ୍ତି ପ୍ରଖର କରିବା ଉଦ୍ଦେଶ୍ୟରେ ତ୍ରାଟକ କରାଯାଏ। ପଦ୍ମାସନ କିମ୍ବା ସିଦ୍ଧାସନରେ କାନ୍ଥଠାରୁ 4 ଫୁଟ୍ ଦୂରରେ ବସି ଏକଲୟରେ ଗୋଟେ ମଟର ଦାନା ଭଳିଆ କଳା ଦାଗକୁ ଅନେଇବା ପାଇଁ ପଡ଼େ। ଆଖିରୁ ଲୁହ ବାହାରିଲା ପର୍ଯ୍ୟନ୍ତ ଆପଣ ତାକୁ ଏକାଗ୍ରତା ଭାବରେ ଅନେଇବା ପାଇଁ ପଡ଼େ, ଯାହାଫଳରେ ଆପଣଙ୍କର ଏକାଗ୍ରତା ବଢ଼ିବ। କାନ୍ଥରେ ଗୋଟେ 3 ଫୁଟ୍ ସାଇଜ୍ର ଗୋଟେ ମଝିରେ କଳା ବିନ୍ଦୁ ଲଗାଇବା ପାଇଁ ପଡ଼େ। ଆଖିରୁ ଲୁହ ବାହାରିଲା ପରେ ଆପଣ ଆଖି ବନ୍ଦ କରିଦେବେ ଏବଂ ଯାଇକି ଆଖିରେ ଅନେଇକିରି 8 ଥର ପାଣି ଛାଟିବେ। ଅବଶ୍ୟ ତା ମଧ୍ୟ ଗୁରୁଙ୍କର ସାନ୍ନିଧ୍ୟ କରିବା ଉଚିତ, ଏହା ଦିବ୍ୟ ଦୃଷ୍ଟି ସମ୍ପନ୍ନ ହୋଇପାରିବେ। ନଉଳି କ୍ରିୟା କରିବା ପୂର୍ବରୁ ଉଡ୍ୟାନ ବନ୍ଧ କରାଯାଏ। ଉଡ୍ୟାନ ବନ୍ଧ ମାନେ ଆପଣ ଠିଆ ହୋଇ 2 ଆଣ୍ଠୁରେ ହାତ ଦେଇ ନିଶ୍ୱାସକୁ ସମ୍ପୂର୍ଣ୍ଣ ରେଚକ କରି ପେଟକୁ ଖଙ୍କାଳିବେ, ଯେମିତି ଭାବିବେ ମୋ ନାଭି ଯାଇ ପିଠି ପାଖରେ ଲାଗିଗଲା। ତା ପରବର୍ତ୍ତୀ ଏଇଟା ହେଲା ଉଡ୍ୟାନ ବନ୍ଧ। ଉଡ୍ୟାନ ବନ୍ଧ କିଛି ଦିନ କଲା ପରେ ଆପଣଙ୍କର ନଉଳି ଆପଣ ସାଙ୍ଗେ ହୋଇଯିବ। କପାଳଭାତି, କପାଳଭାତି ହେଉଛି ସିଦ୍ଧାସନରେ ବସିବେ କିମ୍ବା ପଦ୍ମାସନରେ ବସିବେ, 2 ଆଣ୍ଠୁ ଉପରେ ହାତ ରଖି ନିଶ୍ୱାସକୁ ବାହାରକୁ ଶୀଘ୍ର ଶୀଘ୍ର ନିଷ୍କାସନ କରିବା ପାଇଁ ପଡ଼େ। ମାତ୍ର ଆପଣ ନିଶ୍ୱାସ ଗ୍ରହଣ କରିବେ ନାହିଁ, ସେ ଆପଣା ସାଙ୍ଗେ ନିଶ୍ୱାସ ଗ୍ରହଣ ହୋଇଯାଏ। ଦିନକୁ ପ୍ରାତଃ କାଳରେ ଏହା ପ୍ରୟୋଗ କରାଯାଏ ଏବଂ ଗୋଟେ ସେଟ୍ରେ ଆପଣ 40ଟା କପାଳଭାତି କରିପାରନ୍ତି ଏବଂ ଆପଣଙ୍କୁ 2ଟା ସେଟ୍ ସକାଳୁ କରିବା ପାଇଁ ପଡ଼ିବ। ତା ଫଳରେ ଆପଣଙ୍କର ହାର୍ଟ ଏବଂ ଲଙ୍ଗସ୍ରେ ଯାହା କିଛି ଅଙ୍ଗାରକାମ୍ଳ ଗ୍ୟାସ୍ କିଛି ଅଛି ତାହା ସହଜରେ ନିର୍ଗମନ ହୋଇଯିବ। ଆପଣ ସୁସ୍ଥତା ଅନୁଭବ କରିବେ ଆଉ ଭବିଷ୍ୟତରେ ଆପଣଙ୍କର ହାର୍ଟ ଡିଜିଜ୍ ପାଇଁ କୌଣସି କାରଣ ହୋଇପାରିବ ନାହିଁ। ଏ ହେଲା ଷଟ୍ଶୁଦ୍ଧି। ଏ ଷଟ୍ଶୁଦ୍ଧି ହେଲା ପରେ ଆପଣଙ୍କ ଶରୀର ନିଶ୍ଚିତ ଭାବରେ ଯେକୌଣସି ରୋଗଠାରୁ ଦୂରରେ ରହିବେ, କୌଣସି ରୋଗ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ, କେବଳ ଷଟ୍ଶୁଦ୍ଧିରେ। ତାପରେ ଆପଣ ଯୋଗାଭ୍ୟାସ ପାଇଁ ଉପଯୁକ୍ତ ମନେ ହେଲେ।
0: ଆଜ୍ଞା ସାର୍, ଆମେ ଶୁଣିଛୁ ଯେ ଯୋଗ ସମୟରେ ଅନେକ ସାବଧାନତା ଲୋଡ଼ା, ଯଦି ଆମେ ସେଗୁଡ଼ିକ ନ ପାଳନ କରିବା ତେବେ ଯୋଗ କରିବାର କିଛି ମୂଲ୍ୟ ନାହିଁ ଏବଂ ଓଲଟା ଆମ ଶରୀର କ୍ଷତି ହୋଇଥାଏ, ତେବେ ଯୋଗ ସମୟରେ ଆମେ କି କି ସାବଧାନତା ଆମ ପାଇଁ ଆବଶ୍ୟକ ସେ ବିଷୟରେ ଟିକେ କୁହନ୍ତୁ।
1: ଖୁବ୍ ସୁନ୍ଦର।

0: ପ୍ରଶ୍ନ ଯୋଗ କଲା ସମୟରେ ସବୁବେଳେ ଧ୍ୟାନ ରଖିବେ ଯେ ଭୂମି ସ୍ପର୍ଶ ହେବା ଉଚିତ ନୁହେଁ। ଆପଣ ଭୂମି ଉପରେ ଶତରଞ୍ଜ କମ୍ବଳ କିମ୍ବା ଯୋଗ ମ୍ୟାଟ୍ ବିଛେଇ ତା ଉପରେ ଆପଣ ଯୋଗାସନ କରିବେ, ପ୍ରାଣାୟାମ କରିପାରିବେ। କିନ୍ତୁ ଯୋଗାସନ କଲା ସମୟରେ ଏବଂ ପ୍ରାଣାୟାମ କଲା ସମୟରେ ଯଦି ଆପଣଙ୍କର ଭୂମି ଶରୀର ସ୍ପର୍ଶ କରିଦିଏ, ତାହେଲେ ଆପଣ ଯେଉଁ ଉର୍ଜା ଆଦାୟ କରୁଛନ୍ତି ସେ ଉର୍ଜା କିଛି ଅଂଶ ନଷ୍ଟ ହୋଇଯାଏ, ହୁଏତ ଆପଣଙ୍କ ଶରୀର ହାନିକାରକ ହୋଇପାରେ। ଅନ୍ୟମନସ୍କ ନ ହୋଇ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗ ଉପରେ ଧ୍ୟାନ ଦେବେ। ତିନି ନମ୍ବର ହେଲା, ଭିନ୍ନ ଭିନ୍ନ ଯୋଗାସନମାନଙ୍କରେ ଭିନ୍ନ ଭିନ୍ନ ପ୍ରକାରର ନିଶ୍ୱାସ ପ୍ରଶ୍ୱାସ ଆମେ ଗ୍ରହଣ କରୁ କିମ୍ବା ଛାଡ଼ୁ। କାରଣ ଆମ ନିଶ୍ୱାସର ଗତି କେଉଁଠି ନିମ୍ନ ଗତି ହୋଇପାରେ, ମଧ୍ୟମ ଗତି ହୋଇପାରେ କିମ୍ବା ତୀବ୍ର ଗତି ମଧ୍ୟ ହୋଇପାରେ। ସେ ପ୍ରତ୍ୟେକ ଆସନକୁ ପ୍ରତ୍ୟେକ ଆସନ ସହିତ ସାମଞ୍ଜସ୍ୟ ନକରି ବିଭିନ୍ନ ସମୟରେ ବିଭିନ୍ନ ଆସନରେ ଭିନ୍ନ ପ୍ରକାରର ନିଶ୍ୱାସ ପ୍ରଶ୍ୱାସ ଗତାଗତ କରିପାରେ। ତେଣୁ ସାମାନ୍ୟ ନିଶ୍ୱାସର ଯଦି ଆପଣ ପ୍ରପର୍ ବାଲାନ୍ସ ରଖି ନ ପାରିଲେ, ତାହେଲେ ହୁଏତ ଆପଣ ହାର୍ଟ ଉପରେ ସେ ହାନି ସୃଷ୍ଟି କରିପାରେ। ଯୋଗ ଆରମ୍ଭ ପୂର୍ବରୁ କିଛି ସମୟ ବଡି ୱାର୍ମ ଅପ୍ କରିବେ, ସୂର୍ଯ୍ୟ ନମସ୍କାର, ତାପରେ ଅନ୍ୟାନ୍ୟ ଆସନ କରିବେ, ଶେଷରେ ଶୀର୍ଷାସନ କରି ସବାସନରେ ଶରୀରକୁ ଶାନ୍ତି କରିବେ ଏବଂ ଯୋଗାସନ ସମାପ୍ତ କରିବେ। ଯୋଗାସନ ସାରିଲା ପରେ ପ୍ରାଣାୟାମ କରାଯାଏ। କ୍ରମ ଅନୁସାରେ ସମୟ ସହିତ ତାଳ ଦେଇ ନିଶ୍ୱାସର ଗତିକୁ ନିଜ ନିୟନ୍ତ୍ରଣରେ ରଖିବାର ଚେଷ୍ଟାକୁ ପ୍ରାଣାୟାମ କୁହାଯାଏ। ଯୋଗ ଏବଂ ପ୍ରାଣାୟାମ ସମ୍ପୂର୍ଣ୍ଣ ହେଲା ପରେ ଶାନ୍ତି ପାଠ ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ପୂର୍ବକ ସମାପ୍ତ କରାଯାଏ।
1: ସାର୍, ଆମ ଶରୀର ପାଇଁ ଯୋଗର ଆବଶ୍ୟକତା କ'ଣ ରହିଛି?
0: ମଣିଷ ଶରୀର ଭିତରେ ଅନେକ ପ୍ରକାର ପ୍ରାକୃତିକ ମେସିନାରିଜ ରଖାଯାଇଛି, ଯାହାକି ଏବେ ସାଇଣ୍ଟିଷ୍ଟମାନେ ଡାକ୍ତରମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ସେ ଖୋଜରେ ଅଛନ୍ତି, ସେମାନେ ପୁରାପୁରି ପାଇପାରିନାହାନ୍ତି। ଯଦି ପାଇପାରନ୍ତେ ତାହେଲେ ମଣିଷ କେବେ ରୋଗାକ୍ରାନ୍ତ ହୁଅନ୍ତା ନାହିଁ, ସେମାନେ ସହଜରେ ଚିକିତ୍ସା କରିପାରନ୍ତେ। ଏ ମଣିଷର ସୁନ୍ଦର ଚର୍ମ ଆବରଣ ତଳେ ଏ ମେସିନ୍ ଗୁଡ଼ିକ କ'ଣ କ'ଣ କରୁଛନ୍ତି ତାହା ଆମକୁ ଅଜଣା। ତେଣୁ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଉଥିବା ଉର୍ଜା ବୟସ ଅନୁପାତରେ କ୍ରମଶଃ କ୍ଷୀଣ ହୋଇଯାଇଥାଏ। ସେହି ଉର୍ଜାକୁ ପୁନର୍ଯୌବନ ଦେବାରେ ଯୋଗ ହିଁ କେବଳ ସକ୍ଷମ। ତେଣୁ କୁହାଯାଏ, କର ୟୋଗ ରହ ନିରୋଗ। ତେଣୁ ଯୋଗ ଆପଣଙ୍କୁ ସଦା ଯୌବନ ରଖେ। ହୁଏତ ହେଇପାରେ ସମୟର ଛାପରେ ଆପଣଙ୍କ ଉପର ଚର୍ମର ବିକୃତ କିମ୍ବା ଅନ୍ୟ ରୂପ ନେଇପାରେ, କିନ୍ତୁ ଆପଣଙ୍କ ମନ ଏବଂ ଶାରୀରିକ ଉର୍ଜା ସବୁବେଳେ ଶକ୍ତିବାନ ଥାଏ।
1: ଆଜ୍ଞା, ବହୁତ ସୁନ୍ଦର ସାର୍। ତେବେ ସାର୍, ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଗ ବା ଆସନ ରହିଛି କି?
0: ଜଣେ ସୁସ୍ଥ ମହିଳା ପାଇଁ ସେଭଳି କିଛି ପ୍ରତିବନ୍ଧକ ନାହିଁ, ସେ ସମସ୍ତ ପ୍ରକାର ଆସନ ଏବଂ ପ୍ରାଣାୟାମ କରିପାରିବେ। କିନ୍ତୁ ମହିଳାମାନେ ସାଧାରଣତଃ ଆଜିକାଲି ବିରୁଦ୍ଧ ଖାଦ୍ୟ ଗ୍ରହଣ କରୁଛନ୍ତି, କୋଷ୍ଠବଦ୍ଧତା ମାନେ ପେଟ ସଫା ହେଉନାହିଁ, ଆଳସ୍ୟ, ଦିବାନିଦ୍ରା, ନିଶା ସେବନ ପ୍ରକୃତି, ଫଳରେ ହାଇ ବିପି ହେଉଛି, ହାର୍ଟ ଡିଜିଜ୍ ହେଉଛି, କଟି ପୀଡ଼ା ହେଉଛି, ଗୋଡ଼ ହାତ ବିନ୍ଧା ହେଉଛି, ଉତ୍ତେଜନା ପ୍ରବଣତା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଉଛି। ସେମାନଙ୍କ ଶରୀର ଶୁଦ୍ଧିକରଣ ନକଲା ପର୍ଯ୍ୟନ୍ତ ଯୋଗ ବିଷୟରେ ବୁଝାଇବା ଅନାବଶ୍ୟକ। ନାରୀ ରୋଗ ଦୂର ପାଇଁ ଭଦ୍ରାସନ, ଜାନୁଶିରାସନ, ଉଷ୍ଟ୍ରାସନ, ସର୍ବାଙ୍ଗାସନ, ସେତୁବନ୍ଧାସନ ନିୟମିତ କରିବା ଉଚିତ। ଅବିବାହିତା ଝିଅମାନେ ଏବେଠାରୁ ଯଦି ଏହି ଆସନଗୁଡ଼ିକର ଅଭ୍ୟସ୍ତ ହୋଇଯାଆନ୍ତି, ତାହେଲେ ଭବିଷ୍ୟତରେ ତାଙ୍କର କେବେ ହେଲେ ନାରୀ ଜାତୀୟ ରୋଗ ହେବାର ସମ୍ଭାବନା ରୁହେ ନାହିଁ, ଯାହାକି ଶତକଡ଼ା 100% ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଇପାରିବି।
1: ଆଜ୍ଞା, ତେବେ ସାର୍, ମହିଳା ବା ଝିଅମାନେ ସବୁ ପ୍ରକାର ଯୋଗ ବା ଆସନ କରିପାରିବେ, ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ଆସନ ନାହିଁ?
0: ନା।
1: ତେବେ ସାର୍, ଗର୍ଭବତୀ ମହିଳାମାନେ କେଉଁ କେଉଁ ଆସନ ବା ଯୋଗ କରିପାରିବେ ଏବଂ କେଉଁ କେଉଁ ଆସନ ବା ଯୋଗ ସେ ସମୟରେ ବାରଣ କରାଯାଏ?
0: ଗର୍ଭବତୀ ମହିଳା ଏବଂ ଋତୁମତୀ ମହିଳାମାନେ ଯେହେତୁ ତାଙ୍କର ଶରୀର ଅଶୁଦ୍ଧ ଥାଏ, ତେଣୁ ତାଙ୍କୁ କୌଣସି ଯୋଗାସନ କିମ୍ବା ପ୍ରାଣାୟାମ ମନା କରାଯାଇଛି।
1: ଆଜ୍ଞା,
0: ଯଦି ସେମାନେ ଅଭ୍ୟାସ ବଶତଃ ଗର୍ଭବତୀ ମହିଳା କେହି ଯୋଗାସନ କିମ୍ବା ପ୍ରାଣାୟାମ କରେ, ତାହେଲେ ହୁଏତ ଗର୍ଭସ୍ଥ ସନ୍ତାନ ପ୍ରତି ହାନିକାରକ ହୋଇପାରେ। ତେଣୁ ସାବଧାନ, ଅଶୁଦ୍ଧତା ସମୟରେ କଦାଚିତ ଯୋଗ କିମ୍ବା ପ୍ରାଣାୟାମ କରନ୍ତୁ ନାହିଁ, କାରଣ ଏହା ଏକ ପବିତ୍ର ଜିନିଷ।
1: ସାର୍, ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ କିଛି ବିଷୟବସ୍ତୁ ରହିଥାଏ, ତେବେ ଏ ବର୍ଷର ବିଷୟବସ୍ତୁଟି କ'ଣ?
0: 2026 ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ବିଷୟବସ୍ତୁ ଥିମ୍ ହେଉଛି ୟୋଗା ଫର୍ ହେଲ୍ଦି ଏଜିଂ, ଯୋଗ ମାଧ୍ୟମରେ ସୁସ୍ଥ ବାର୍ଦ୍ଧକ୍ୟ। ଆୟୁଷ ମନ୍ତ୍ରଣାଳୟ, ମିନିଷ୍ଟ୍ରି ଅଫ୍ ଆୟୁଷ ଦ୍ୱାରା ନିର୍ଦ୍ଧାରିତ ଏହି ଥିମ୍ ବୃଦ୍ଧାବସ୍ଥାରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଥାଏ।
1: ସାର୍, ଶେଷରେ ଏ ବିଷୟରେ ଆପଣ ଆମ ଶ୍ରୋତାଭଳିମାନଙ୍କୁ ଜଣେ ଯୋଗଗୁରୁ ହିସାବରେ କ'ଣ ପରାମର୍ଶମୂଳକ ବାର୍ତ୍ତା ଦେବାକୁ ଚାହିଁବେ?
0: ସମସ୍ତଙ୍କୁ ଯୋଗଗୁରୁ ହିସାବରେ କିଛି ଉପଦେଶ ଦେବା ମୁଁ ଆଗ୍ରହ କରୁଛି। ତ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ, ଆଳସ୍ୟ ତ୍ୟାଗ କରନ୍ତୁ ଏବଂ ଶରୀରକୁ ସଦା ସ୍ୱଚ୍ଛ ରଖିବା ପାଇଁ ଚେଷ୍ଟା କରନ୍ତୁ। ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତୁ କିମ୍ବା କୌଣସି ଯୋଗଗୁରୁଙ୍କ ପାଖରୁ ଶିକ୍ଷା ନେଇ କିଛି କିଛି ଯୋଗ କରିବା ପାଇଁ ଏକ ଘଣ୍ଟା କିମ୍ବା ଦେଢ଼ ଘଣ୍ଟା ଟାଇମ୍ ଦିଅନ୍ତୁ। ତାହେଲେ ଆପଣ ସଦା ସୁସ୍ଥ ନିରୋଗ ରହିପାରିବେ, ବାର୍ଦ୍ଧକ୍ୟ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ। ଧନ୍ୟବାଦ।
1: ଧନ୍ୟବାଦ ସାର୍, ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ଯୋଗ ମାଧ୍ୟମରେ କିପରି ସୁସ୍ଥ ରହିପାରିବା ଏବଂ ଆହୁରି ଅନେକ କଥା ଜାଣିବାକୁ ପାଇଲୁ। ତେବେ ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: କିଛି ଭଉଣୀମାନଙ୍କୁ ଯୋଗ ଶିକ୍ଷା ଦେବାରେ ସାହାଯ୍ୟ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଶେଷରେ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ଧନ୍ୟବାଦ।
1: ନମସ୍କାର।
0: ନମସ୍କାର
1: ଶ୍ରୋତା ଭଉଣୀ, ଆଜିର ଆଲୋଚନାଟି ଯୋଗଗୁରୁ ଚନ୍ଦ୍ରଶେଖର ମହାରଣାଙ୍କ ସହିତ ତ ଶୁଣିଲେ। ଆପଣ ଆଜି ଯୋଗ ବିଷୟରେ ଅନେକ କଥା ଜାଣିବାକୁ ପାଇଥିବେ। ତେବେ ଶେଷରେ ଏତିକି କହିବି, ରୋଗ ପାଇଁ ଯୋଗ, ଯୋଗ ଅଭ୍ୟାସ କରନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ।

ଶ୍ରୋତା ଭଉଣୀ, ଆପଣମାନେ ଜାଣନ୍ତି ପିତୃ ଓ ପିତୃତ୍ୱ ବନ୍ଧନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ ବିଶ୍ୱ ପିତୃଦିବସ ଭାବେ ପାଳନ କରାଯାଏ। ଏହି ବିଶେଷ ଦିନରେ ସନ୍ତାନମାନେ ନିଜ ବାପାଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ତ୍ୟାଗ ଏବଂ ଅବଦାନକୁ ସ୍ମରଣ କରିଥାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ସୋନୋରା ସ୍ମାର୍ଟଡୋର୍ ନାମକ ଜଣେ ମହିଳା ନିଜ ପିତାଙ୍କ ସ୍ମୃତିରେ ଏହାକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ। 1910 ମସିହାରେ ପ୍ରଥମ ଥର ପାଇଁ ଜୁନ୍ ମାସର ତୃତୀୟ ରବିବାରରେ ଏହି ଦିବସ ପାଳନ କରାଯାଇଥିଲା। ପୃଥିବୀର ବିଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ତାରିଖରେ ମଧ୍ୟ ପାଳିତ ହୁଏ।

ଆମେ ଶ୍ରୋତା ଭଉଣୀ, ଆଜି ତ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସୁନ୍ଦର ମତାମତ ସହ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀମହଲ କାର୍ଯ୍ୟକ୍ରମ

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: なりますよ。
1: 赤そばに。ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓ କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚଲା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ। ଏ ଯୋଗ କୋ ଆପଣେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି, ସ୍ୱସ୍ଥ ପରିବାର, ସ୍ୱସ୍ଥ ସମାଜ, ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପଣା ଯୋଗଦାନ ଦେଙ୍ଗେ।
1: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକ୍ରସ୍ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
3: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिव

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ NEET UG ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ

0: ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେ ବଙ୍ଗାଲ ସେ ଲେକର ପଶ୍ଚିମ ମେ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ମସିହାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟନାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। नीट यूजी परीक्षा पाई।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10ଟି ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ତାରିଖ ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,717, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ। କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀରୁ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଅପରାହ୍ନ 5:00। ଏବେ ଆସନ୍ତୁ ଶୁଣିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ କେତୋଟି ଭଜନ। ପ୍ରଥମେ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ।

ଶ୍ରୋତାବନ୍ଧୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଆଭା ପଣ୍ଡା।

ଦେବକୀ ଦୂତ ଭାବରେ ମାୟାପୁରୁଷଟି କୃଷ୍ଣଙ୍କୁ କହିଛି, ଶାଲ୍ୟ ଯାଦବ ବଳ ଧ୍ୱଂସ କରି ବସୁଦେବଙ୍କୁ ବାନ୍ଧି ନେଇଛି, ସେ ତାଙ୍କୁ ରକ୍ଷା କରନ୍ତୁ। ଶ୍ରୀକୃଷ୍ଣ ସାଧାରଣ ଲୋକଟିଏ ପରି ବିଚଳିତ ହୋଇପଡ଼ିଛନ୍ତି ଏବଂ ସମ୍ମୁଖରେ ଶାଲ୍ୟ ବସୁଦେବଙ୍କ ମସ୍ତକ ଛେଦନ କରୁଥିବା ଦୃଶ୍ୟ ଦେଖିଛନ୍ତି, କିନ୍ତୁ ସେ ମୁହୂର୍ତ୍ତକେ ପ୍ରକୃତିସ୍ଥ ହୋଇଛନ୍ତି। ଗଦାଘାତରେ ମାୟାଭିମାନଙ୍କୁ ଭାଙ୍ଗିଛନ୍ତି ଏବଂ ଚକ୍ରାଘାତରେ ଶାଲ୍ୟ ମସ୍ତକ ଛେଦନ କରିଛନ୍ତି। ନିହତ କରିଛନ୍ତି ଉପଗତ ଶାଲ୍ୟ ମିତ୍ର ଦନ୍ତବକ୍ର ଏବଂ ବିଦୁରଥଙ୍କୁ।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 431ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।

ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଭୋଗ ପାଇଁ ଯୋଗ ନୁହେଁ, ଯୋଗରୁ ଜୀବନକୁ ଉପଯୋଗର ମାର୍ଗ ମିଳେ। ହଁ ଶ୍ରୋତାବନ୍ଧୁ, ଯୋଗ ଭାରତବର୍ଷର ଋଷି ଯୁଗର ସିଦ୍ଧି, ଯାହା ଦେଶ ବିଦେଶରେ ବଢ଼ି ଚାଲିଛି। ତେଣୁ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ଅପରିହାର୍ଯ୍ୟ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟେ, ପ୍ରାଚୀନ ଉପନିଷଦର ଏହି କଥାକୁ ଆଧାର କରି ସମଗ୍ର ବିଶ୍ୱକୁ ସୁସ୍ଥ ଓ ନିରାମୟ ରଖିବା ଲାଗି 2014 ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବରେ କ୍ରମେ ୟୁଏନ୍ ବା ମିଳିତ ଜାତିସଂଘ ଜୁନ୍ 21 ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛନ୍ତି। ହଁ ଶ୍ରୋତାବନ୍ଧୁ, ଯୋଗ କେବଳ ମଣିଷର ମାନସିକ ଶାରୀରିକ ଆଧ୍ୟାତ୍ମିକ ସ୍ୱଚ୍ଛତା ଆଣିଦେଇଥାଏ ତା ନୁହେଁ, ବରଂ ମଣିଷକୁ ସାମଗ୍ରିକ ଭାବରେ ଆନନ୍ଦରେ ବଞ୍ଚିବାର ପଥ ଦେଖାଇଥାଏ। ଭାରତବର୍ଷର ଏହି ଆଧ୍ୟାତ୍ମ ଶିକ୍ଷା ବିଶ୍ୱବ୍ୟାପ୍ତ ହେଲେ ବିଶ୍ୱରେ ଭଗବତ ଚେତନାର ମଧ୍ୟ ଉଦୟ ହେବ। ସୁସ୍ଥ ଶରୀର ସୁସ୍ଥ ମନର ପ୍ରଭାବରେ ଏ ଜଗତ ଏ ପୃଥିବୀ ମଧୁମୟ ହୋଇଉଠିବ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ଭଗବାନଙ୍କ ସୃଷ୍ଟିରେ ମଣିଷ ନିଜର ବୁଦ୍ଧି, ଜ୍ଞାନ ଓ ବିବେକକୁ ପ୍ରୟୋଗ କରି ସେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧନ କରିପାରୁଛି। ମଣିଷ ତାର ଛୋଟ ଛୋଟ ଅଭାବକୁ ପୂରଣ କରିବା ଲାଗି ତ ଆଜି ଏତେ ସବୁ ସଫଳତା ହାସଲ କରିପାରିଛି। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଭାରତ ଆଜି ବିଶ୍ୱର ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ଭାବେ ପରିଚିତ। ତେଣୁ ଆମ ଦେଶ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ରୂପେ ପରିଗଣିତ କରିବା ଲାଗି ଭାରତ ସରକାର ଅନେକ ସୁନ୍ଦର ସୁନ୍ଦର ପଦକ୍ଷେପ ନେଇଛନ୍ତି, ଯେପରି ବିକଶିତ ଭାରତ ଅଭିଯାନ 2047। ହଁ ଶ୍ରୋତା ବନ୍ଧୁ, ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ମଧ୍ୟରେ ବିକଶିତ ଭାରତ ଅଭିଯାନ 2047 ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଅଟେ। ତେବେ ଶ୍ରୋତାବନ୍ଧୁ, ବିକଶିତ ଭାରତର ଅର୍ଥ କେବଳ ଆର୍ଥିକ ନୁହେଁ, ବରଂ ଏକ ଏମିତି ଭାରତ ଯେଉଁଠାରେ ପ୍ରତ୍ୟେକ ନାଗରିକ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପାନୀୟ ଜଳ, ବିଦ୍ୟୁତ୍, ଡିଜିଟାଲ ସୁବିଧା ଏବଂ ସାମାଜିକ ସୁରକ୍ଷା ପାଇପାରିବେ। ଏହା କେବଳ ଏକ ସାଧାରଣ ଯୋଜନା ନୁହେଁ, ବରଂ 2047 ମସିହା ସୁଦ୍ଧା ଭାରତକୁ ଏକ

ସମ୍ପୂର୍ଣ୍ଣ ବିକଶିତ ଓ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏକ ମହାସଂକଳ୍ପ କହିଲେ ଭୁଲ ହେବ ନାହିଁ। ତେବେ ଶ୍ରୋତାବନ୍ଧୁ, ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମରେ ମଧ୍ୟ ଏହି ବିଷୟବସ୍ତୁକୁ ନେଇ ଆମର ଆଲୋଚନା ରହିଛି। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି, ଆସନ୍ତୁ ଜାଣିବା ଏହି ବିକଶିତ ଭାରତ ଅଭିଯାନ କ'ଣ, ଏହାର ଲକ୍ଷ୍ୟ କ'ଣ ରହିଛି ଏବଂ କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ବା କେଉଁମାନଙ୍କ ଲାଗି ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା। ଆଜିର ଆମ ପ୍ରଗତିଶୀଳ କାର୍ଯ୍ୟକ୍ରମର ଅତିଥି, ଯେ କି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ସମାଜସେବୀ ତଥା ସାମ୍ବାଦିକ, ଶ୍ରୀ ବିବେକାନନ୍ଦ ଦାସଙ୍କ ସହିତ।

0: ତ ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସେଠି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୁଁ ନମସ୍କାର ଏବଂ ଶୁଭେଚ୍ଛା ଜଣାଉଛି।
0: ଆଜ୍ଞା। ଏବେ ସାର୍ ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ବିଷୟବସ୍ତୁ ଯେମିତି ରହିଛି ବିକଶିତ ଭାରତ ଅଭିଯାନ 2047 ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ, ଯାହାଦ୍ୱାରା କି ଆମ ଭାରତ ସମୃଦ୍ଧ ଶକ୍ତିଶାଳୀ ଏବଂ ବିକଶିତ ଦେଶ ରୂପେ ଗଢ଼ି ତୋଳିପାରିବ। ତେବେ ସାର୍ ଆପଣ ପ୍ରଥମେ କୁହନ୍ତୁ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନଟି କ'ଣ?
1: ଭଲ ପ୍ରଶ୍ନଟିଏ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ହେଉଛି ଭାରତ ସରକାରଙ୍କର ଏକ ଦୃଷ୍ଟିକୋଣମୂଳକ ଯୋଜନା। ଏହାର ଲକ୍ଷ୍ୟ ହେଉଛି 2046 ପର୍ଯ୍ୟନ୍ତ ଭାରତକୁ ଏକ ସମୃଦ୍ଧ ଶକ୍ତିଶାଳୀ ଓ ବିକଶିତ ଦେଶ ଭାବେ ଗଢ଼ି ତୋଳିବା। ଆସନ୍ତା 2047 ଭାରତ ସ୍ୱାଧୀନତାର 100 ବର୍ଷ ପୂରଣ କରିବ, ଏଣୁ ସେହି ସମୟ ପର୍ଯ୍ୟନ୍ତ ଦେଶକୁ ସମସ୍ତ କ୍ଷେତ୍ରରେ ଅଗ୍ରଗତି କରାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପ୍ରଯୁକ୍ତି ବିଜ୍ଞାନ, ଶିଳ୍ପର ଉନ୍ନତି ଉପରେ ଜୋର ଦିଆଯାଉଛି। ଏହା ସହିତ ଗରିବୀ କମାଇବା, ନୂତନ ଚାକିରି ସୃଷ୍ଟି କରିବା, ଯୁବକମାନଙ୍କୁ ଦକ୍ଷ କରିବା ଓ ଦେଶକୁ ଆର୍ଥିକ ଭାବେ ଶକ୍ତିଶାଳୀ କରିବା ମଧ୍ୟ ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ସହିତ ସାଧାରଣ ନାଗରିକଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଦରକାରୀ। ପ୍ରତ୍ୟେକ ନାଗରିକ ଦେଶର ଉନ୍ନତି ପାଇଁ ନିଜ ଦାୟିତ୍ୱ ପାଳନ କଲେ ଭାରତକୁ ବିକଶିତ ଦେଶ ରୂପେ ଗଢ଼ି ତୋଳିବା ସମ୍ଭବ ହେବ। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ହେଉଛି ଏକ ଦୀର୍ଘମିଆଦୀ ଯୋଜନା, ଯାହା ଭାରତକୁ ଆଗାମୀ ଦିନରେ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି।
0: ଠିକ୍ କଥା କହିଲେ ସାର୍, ପ୍ରକୃତରେ ଏଇଟା ବହୁତ ସୁନ୍ଦର ଯୋଜନା, ଯାହାକି ଆମ ଦେଶକୁ ଶକ୍ତିଶାଳୀ ଏବଂ ବିକଶିତ କରିବା ଦିଗରେ ଏହା ସୁନ୍ଦର ପ୍ରୟାସ ଆମ ପ୍ରଧାନମନ୍ତ୍ରୀଙ୍କର। ତେବେ ସାର୍ ଆପଣ କୁହନ୍ତୁ ଯେ ଏହି ଯୋଜନାର ଲକ୍ଷ୍ୟ ସବୁ କ'ଣ ରହିଛି?
1: ଦେଖନ୍ତୁ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତକୁ ଏକ ସମୃଦ୍ଧ, ଆତ୍ମନିର୍ଭରଶୀଳ ଓ ବିକଶିତ ଦେଶ ଭାବେ ଗଢ଼ି ତୋଳିବା। ଏହି ଯୋଜନା ମାଧ୍ୟମରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ଉନ୍ନତି କରିବାକୁ ଚେଷ୍ଟା କରାଯାଉଛି। ଏହି ଅଭିଯାନର ପ୍ରଥମ ଲକ୍ଷ୍ୟ ହେଉଛି ଦେଶର ଆର୍ଥିକ ଉନ୍ନତି କରିବା। ନୂତନ ଶିଳ୍ପ ସଂସ୍ଥାନ, ବ୍ୟବସାୟ ବିକାଶ ଓ ନୂତନ ଚାକିରି ସୃଷ୍ଟି କରି ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରାଯିବା। ଏଥିରେ ଯୁବମାନଙ୍କର ନୂତନ କାମର ସୁଯୋଗ ବଢ଼ିବ ଓ ଗରିବୀ କମିବ।
0: ଠିକ୍ କଥା।
1: ଦ୍ୱିତୀୟ ଲକ୍ଷ୍ୟ ହେଉଛି ଶିକ୍ଷାର ଉନ୍ନତି। ଦେଶର ପ୍ରତ୍ୟେକ ଶିଶୁ ଓ ଯୁବକଙ୍କୁ ଭଲ ଶିକ୍ଷା ମିଳିବା ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା ଗଢ଼ି ତୋଳାଯିବ। ଶିକ୍ଷା ସହିତ ଦକ୍ଷତା ବିକାଶ ଉପରେ ମଧ୍ୟ ଜୋର ଦିଆଯିବ, ଯାହାଦ୍ୱାରା ଯୁବକମାନେ ସ୍ୱାବଲମ୍ବୀ ହୋଇପାରିବେ। ଆଉ ତୃତୀୟ ଲକ୍ଷ୍ୟ ହେଉଛି ଯେ ସ୍ୱାସ୍ଥ୍ୟ ସେବାର ଉନ୍ନତି। ସମସ୍ତ ନାଗରିକଙ୍କୁ ଭଲ ଚିକିତ୍ସା ସୁବିଧା ଦେବା, ନୂତନ ହସ୍ପିଟାଲ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
0: ଠିକ୍ କଥା ସାର୍।
1: ଚତୁର୍ଥ ଲକ୍ଷ୍ୟ ହେଉଛି କୃଷିର ଉନ୍ନତି। ଆଧୁନିକ ପ୍ରଯୁକ୍ତି ଦ୍ୱାରା କୃଷିକୁ ଉନ୍ନତ କରିବା, କୃଷକମାନଙ୍କ ଆୟ ବଢ଼ାଇବା ଓ ତାକୁ ଭଲ ସୁବିଧା ଦେବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ।
0: ଆଜ୍ଞା।
1: ଏଥିସହିତ ପରିବେଶ ସୁରକ୍ଷା, ଡିଜିଟାଲ ଉନ୍ନତି, ନୂତନ ଢାଞ୍ଚା ନିର୍ମାଣ, ଗ୍ରାମ ଓ ସହରର ସମାନ ଉନ୍ନତି ଇତ୍ୟାଦି ମଧ୍ୟ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ।

0: ଓ ଆଧୁନିକ ଶିକ୍ଷା ଦେବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରାଯାଉଛି। ଏହା ସହିତ ଦକ୍ଷତା ବିକାଶ ଓ ପ୍ରାୟୋଗିକ ଶିକ୍ଷାକୁ ମଧ୍ୟ ପ୍ରୋତ୍ସାହିତ ଦିଆଯାଉଛି।
1: ଆଜ୍ଞା।
0: ଦ୍ୱିତୀୟରେ, ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଉପରେ ମଧ୍ୟ ଜୋର ଦିଆଯାଉଛି। ସମସ୍ତ ଲୋକଙ୍କୁ ଭଲ ଚିକିତ୍ସା ସୁବିଧା ଦେବା ଓ ନୂତନ ହସ୍ପିଟାଲ, ଚିକିତ୍ସା କେନ୍ଦ୍ର ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଗଢ଼ି ତୋଳାଯାଉଛି। ତୃତୀୟରେ, କୃଷି କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବାକୁ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି।
1: ଆଜ୍ଞା।
0: ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି କୃଷିର ଉତ୍ପାଦନ ବଢ଼ାଇବା ଓ କୃଷକମାନଙ୍କ ଆୟ ବଢ଼ାଇବା ଏହାର ଲକ୍ଷ୍ୟ। ଚତୁର୍ଥରେ ହେଲା, ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ନୂତନ ଶିଳ୍ପ ସ୍ଥାପନ ଓ ନୂତନ ଚାକିରି ସୃଷ୍ଟି କରି ଦେଶର ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରାଯିବ। ଏଥିସହିତ ଡିଜିଟାଲ ପ୍ରଯୁକ୍ତି, ପରିବହନ ବ୍ୟବସ୍ଥା, ପରିବେଶ ସୁରକ୍ଷା ଓ ଗ୍ରାମୀଣ ଉନ୍ନତି ଉପରେ ମଧ୍ୟ ଏହି ଅଭିଯାନର ଗୁରୁତ୍ୱ ଦିଆଯାଉଛି।
1: ଆଜ୍ଞା।
0: ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ପ୍ରଯୁକ୍ତି, ପରିବେଶ ଭଳି ଅନେକ କ୍ଷେତ୍ରରେ ସମଗ୍ର ଉନ୍ନତି କରି ଭାରତକୁ ଏକ ବିକଶିତ ଦେଶ ରୂପେ ପରିଣତ କରିବାକୁ ଉଦ୍ୟମ କରୁଛି।
1: ଆଜ୍ଞା, ବହୁତ ଭଲ ଅଭିଯାନ କହିବାକୁ ଗଲେ, ଯେପରିକି ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଏବଂ ପ୍ରଯୁକ୍ତି ସହିତ ପରିବେଶ ଉପରେ ମଧ୍ୟ ଏଥିରେ ଖୁବ୍ ଗୁରୁତ୍ୱ ଦିଆଯାଉଛି। ତେବେ ସାର୍, ଆପଣ କହିବେ କି ଏହି ଅଭିଯାନରେ ଆମର ଯୁବକମାନଙ୍କର ଭୂମିକା କ'ଣ ରହିଛି?
0: ଭଲ ପ୍ରଶ୍ନଟିଏ କଲେ। ତେବେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ଦେଶର ଯୁବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆଜ୍ଞା।
0: ଯୁବକମାନେ ଦେଶର ଭବିଷ୍ୟତ ଓ ଶକ୍ତି। ସେମାନଙ୍କର ଶକ୍ତି, ଦକ୍ଷତା ଓ ନୂତନ ଚିନ୍ତାଧାରା ଦ୍ୱାରା ଦେଶର ଉନ୍ନତି ସମ୍ଭବ ହୋଇପାରେ।
1: ଆଜ୍ଞା।
0: ଏହି ଅଭିଯାନରେ ଯୁବକମାନଙ୍କର ପ୍ରଥମ ଭୂମିକା ହେଉଛି ଭଲ ଶିକ୍ଷା ଗ୍ରହଣ କରି ନିଜକୁ ଦକ୍ଷ ଓ ସକ୍ଷମ କରିବା। ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଯୁବକମାନେ ନୂତନ ଆବିଷ୍କାର କରିପାରିବେ ଓ ଦେଶର ଉନ୍ନତିରେ ଅଂଶଗ୍ରହଣ କରିପାରିବେ। ଦ୍ୱିତୀୟରେ, ଯୁବକମାନେ ନୂତନ ଚାକିରି ଖୋଜିବା ସହିତ ନିଜେ ଉଦ୍ୟମୀ ହୋଇ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଏହାଦ୍ୱାରା ଅନ୍ୟମାନଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି ହେବ ଓ ଦେଶର ଅର୍ଥନୀତି ଶକ୍ତିଶାଳୀ ହେବ।
1: ଠିକ୍ କଥା।
0: ତୃତୀୟରେ, ଯୁବକମାନେ ସମାଜସେବା ଓ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇପାରି ସମାଜର ଉନ୍ନତିରେ ଭୂମିକା ନେଇପାରିବେ। ପରିବେଶ ସୁରକ୍ଷା, ସ୍ୱଚ୍ଛତା ରକ୍ଷା, ଶିକ୍ଷା ପ୍ରସାର ଭଳି କାମରେ ଯୁବକମାନଙ୍କର ସହଭାଗିତା ଅତ୍ୟନ୍ତ ଆବଶ୍ୟକ।
1: ଠିକ୍।
0: ଏଥିସହିତ ଯୁବକମାନେ ନୂତନ ପ୍ରଯୁକ୍ତି, ଡିଜିଟାଲ ବ୍ୟବସ୍ଥାକୁ ଉପଯୋଗ କରି ଦେଶକୁ ଆଗକୁ ନେବାରେ ସାହାଯ୍ୟ କରିପାରିବେ। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ଆବିଷ୍କାର ଦେଶକୁ ବିକାଶ ପଥରେ ଆଗକୁ ନେଇଯିବ। ଏହା ସହିତ ଯୁବକମାନେ ଦେଶପ୍ରେମ, ଶିଷ୍ଟାଚାର ଓ ଦାୟିତ୍ୱବୋଧ ସହିତ କାମ କଲେ ଦେଶର ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ସଫଳ କରିବା ପାଇଁ ଦେଶର ଯୁବକମାନେ ସହଯୋଗ ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଦରକାରୀ। ଯୁବକମାନେ ନିଜର ପ୍ରୟାସ ଓ ପରିଶ୍ରମ ଦ୍ୱାରା ଭାରତକୁ ଏକ ସମୃଦ୍ଧ ଓ ବିକଶିତ ଦେଶ ରୂପେ ଗଢ଼ି ତୋଳିପାରିବେ।
1: ଠିକ୍ କଥା କହିଲେ ସାର୍। ପ୍ରକୃତରେ ଯୁବପିଢ଼ିମାନେ ଚାହିଁଲେ ନିଜର ପ୍ରୟାସ ଏବଂ ପରିଶ୍ରମ ଦ୍ୱାରା ଭାରତକୁ ସମୃଦ୍ଧ ଏବଂ ବିକଶିତ ଦେଶ ରୂପେ ନିଶ୍ଚୟ ଭାବରେ ଗଢ଼ି ତୋଳିପାରିବେ, ଏଥିରେ ତିଳେ ହେ ସନ୍ଦେହ ନାହିଁ। ତେବେ ସାର୍, ଆମେ ଜାଣିବାକୁ ଚାହିଁବୁ ଯେ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଆମ ଦେଶରେ କାହିଁକି ଗୁରୁତ୍ୱପୂର୍ଣ୍ଣ?
0: ହଁ, ତେବେ ଶ୍ରୋତା ବନ୍ଧୁ, ମୁଁ ଏଠି ପୁଣି କହି ରଖିବାକୁ ଚାହୁଁଛି, ଆଜିର ଆଧୁନିକ ଯୁଗରେ ପ୍ରଯୁକ୍ତି ବିଦ୍ୟା ମାନବ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇପଡ଼ିଛି। ଏହାଦ୍ୱାରା ଦେଶର ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ଉନ୍ନତି ହେଉଛି। ଆମ ଦେଶର ଉନ୍ନତି ଓ ଅଗ୍ରଗତି ପାଇଁ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ପ୍ରଯୁକ୍ତି ବିଦ୍ୟା ଦେଶର ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି। ଆଜି ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଡିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜରେ ଜ୍ଞାନ ଅର୍ଜନ କରିପାରୁଛନ୍ତି। ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ପାଠ୍ୟ ସାମଗ୍ରୀ ଦ୍ୱାରା ଶିକ୍ଷା ଅଧିକ ସୁବିଧାଜନକ ହୋଇପାରିଛି। ଦ୍ୱିତୀୟରେ, ପ୍ରଯୁକ୍ତି ବିଦ୍ୟା ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ବିଭିନ୍ନ ଶିଳ୍ପ ବ୍ୟବସାୟ ଓ କାରଖାନାରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଉତ୍ପାଦନ ବଢ଼ାଯାଉଛି। ଏହାଦ୍ୱାରା ଦେଶର ଆର୍ଥିକ ଉନ୍ନତି ହେଉଛି ଓ ଅନେକ ନୂତନ ଚାକିରି ସୃଷ୍ଟି ହେଉଛି।
1: ଠିକ୍ କଥା।
0: ତୃତୀୟରେ, କୃଷି କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଧୁନିକ ଯନ୍ତ୍ରପାତି, ବୈଜ୍ଞାନିକ ପ୍ରଣାଳୀ ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଉଛି। ଏହା କୃଷକମାନଙ୍କର ଆୟ ବଢ଼ିବାରେ ମଧ୍ୟ ସାହାଯ୍ୟ କରୁଛି। ଚତୁର୍ଥରେ ହେଲା ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ବହୁତ ସାହାଯ୍ୟ କରୁଛି। ଆଧୁନିକ ଯନ୍ତ୍ରପାତି ଓ ଚିକିତ୍ସା ପ୍ରଣାଳୀ ଦ୍ୱାରା ରୋଗକୁ ଶୀଘ୍ର ଚିହ୍ନଟ କରି ଭଲ ଚିକିତ୍ସା ଦିଆଯାଉଛି। ଏହା ସହିତ ପରିବହନ, ସଂଯୋଗ ବ୍ୟବସ୍ଥା, ବ୍ୟାଙ୍କିଂ, ସୁରକ୍ଷା ଓ ଗବେଷଣା କ୍ଷେତ୍ରରେ

0: ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଆବଶ୍ୟକ। ଏହାଦ୍ୱାରା କାମ ଦ୍ରୁତ ଓ ସହଜ ହୋଇପାରୁଛି।
1: ଠିକ୍।
0: ସେହିପରି ପ୍ରଯୁକ୍ତି ବିଦ୍ୟା ଆମ ଦେଶର ସମଗ୍ର ଉନ୍ନତି ପାଇଁ ଅତ୍ୟନ୍ତ ଦରକାରୀ। ଏହା ଦେଶକୁ ଆଧୁନିକ ଓ ଶକ୍ତିଶାଳୀ କରିବା ସହିତ ଲୋକଙ୍କ ଜୀବନକୁ ଆହୁରି ସୁବିଧାଜନକ ଓ ସମୃଦ୍ଧ କରୁଛି।
1: ପ୍ରକୃତିରେ ସାର୍ ବହୁତ ସୁନ୍ଦର ଭାବରେ ଆପଣ କହିଛନ୍ତି, ଯେପରିକି ଆମର ପ୍ରଯୁକ୍ତି ବିଦ୍ୟା ଦେଶର ଉନ୍ନତି ଲାଗି ନିତ୍ୟାନ୍ତ ଦରକାରୀ ଏବଂ ଏହା ଆମ ଜୀବନକୁ ଆହୁରି ସୁବିଧାଜନକ ଏବଂ ସମୃଦ୍ଧ କରିବାରେ ସହାୟକ ହେଉଛି। ତେବେ ଏହି ଅଭିଯାନ ମାଧ୍ୟମରେ ଗ୍ରାମୀଣ ଉନ୍ନତି କିପରି ହୋଇପାରିବ ବୋଲି ଆପଣ କହିବେ?
0: ହଁ, ବେଶ ସୁନ୍ଦର ପ୍ରଶ୍ନଟିଏ। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ 2047 ଦେଶର ସମଗ୍ର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ। ଏହି ଅଭିଯାନରେ ଗ୍ରାମୀଣ ଉନ୍ନତିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି, କାରଣ ଆମ ଦେଶର ଅଧିକାଂଶ ଲୋକ ଗ୍ରାମରେ ବସବାସ କରନ୍ତି ଓ ଗ୍ରାମର ଉନ୍ନତି ହେଲେ ଦେଶର ସମଗ୍ର ଉନ୍ନତି ସମ୍ଭବ ହୋଇପାରିବ। ଗ୍ରାମରେ ରାସ୍ତା, ବିଦ୍ୟୁତ୍, ପାଣି ଓ ସଂଯୋଗ ବ୍ୟବସ୍ଥା ଉନ୍ନତ ହେଲେ ଗ୍ରାମବାସୀମାନେ ଅଧିକ ସୁବିଧା ପାଇବେ ଓ ଗ୍ରାମର ଅର୍ଥନୀତି ମଧ୍ୟ ଶକ୍ତିଶାଳୀ ହେବ। ଦ୍ୱିତୀୟରେ, କୃଷି କ୍ଷେତ୍ରରେ ଉନ୍ନତି ମାଧ୍ୟମରେ ଗ୍ରାମୀଣ ଉନ୍ନତି ସମ୍ଭବ। ଆଧୁନିକ କୃଷି ପ୍ରଣାଳୀ, ସିଞ୍ଚନ ବ୍ୟବସ୍ଥା, କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଦେଲେ କୃଷି ଉତ୍ପାଦନ ବଢ଼ିବ ଓ କୃଷକମାନଙ୍କର ଆୟ ବୃଦ୍ଧି ପାଇପାରିବ।
1: ଆଜ୍ଞା।
0: ଗ୍ରାମରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଦରକାର। ଭଲ ବିଦ୍ୟାଳୟ, ଡିଜିଟାଲ ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ଗ୍ରାମର ଯୁବକମାନେ ଶିକ୍ଷିତ ଓ ସକ୍ଷମ ହୋଇପାରିବେ। ଚତୁର୍ଥରେ, ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଗ୍ରାମରେ ଭଲ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସା ସୁବିଧା ହେଲେ ଲୋକମାନେ ସୁସ୍ଥ ଓ ସୁରକ୍ଷିତ ରହିପାରିବେ।
1: ଆଜ୍ଞା।
0: ଏହା ସହିତ ଗ୍ରାମରେ ଛୋଟ ଛୋଟ ଶିଳ୍ପ ଓ ଉଦ୍ୟମ ଆରମ୍ଭ କଲେ ନୂତନ ଚାକିରି ସୃଷ୍ଟି ହେବ, ଲୋକମାନେ ସ୍ୱାବଲମ୍ବୀ ହୋଇପାରିବେ। ଡିଜିଟାଲ ପ୍ରଯୁକ୍ତି ଓ ଇଣ୍ଟରନେଟ୍ ସୁବିଧା ମଧ୍ୟ ଗ୍ରାମକୁ ଆଧୁନିକ କରିବାରେ ସାହାଯ୍ୟ କରିବ। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ମାଧ୍ୟମରେ ଗ୍ରାମରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପାଇପାଇ ଢାଞ୍ଚା ଓ ଚାକିରି ସୃଷ୍ଟିର ଉନ୍ନତି ଘଟିଲେ ଗ୍ରାମୀଣ ଉନ୍ନତି ସମ୍ଭବ ହେବ ଏବଂ ଏହା ଦେଶର ସମଗ୍ର ଉନ୍ନତିରେ ବଡ଼ ଭୂମିକା ନେବ ବୋଲି ମୁଁ ଅନୁମାନ କରୁଛି।
1: ଠିକ୍ କଥା କହିଲେ ସାର୍। ପ୍ରକୃତିରେ ଗ୍ରାମର ଉନ୍ନତିରେ ଆମର ଦେଶର ଉନ୍ନତି ନିହାତି ଭାବରେ ରହିଛି। ତେଣୁ ଆମର ପ୍ରତ୍ୟେକ ଗ୍ରାମକୁ ସେ ଅନୁସାରେ ସରକାର ଯେମିତି ଧ୍ୟାନ ଦେଉଛନ୍ତି, ସମସ୍ତେ ସେହିଭଳି ଗ୍ରାମର ଉନ୍ନତି ଦିଗରେ ଚିନ୍ତା କରିବା ଉଚିତ। ତେବେ ସାର୍, ଗ୍ରାମର ଉନ୍ନତି ଦିଗରେ ବହୁତ ସୁନ୍ଦର ଭାବରେ ଆପଣ କହିଲେ, ତେବେ ସାର୍ ଆପଣ କହିବେ କି ଏହି ଯୋଜନା ମାଧ୍ୟମରେ ଆମର ଅର୍ଥନୀତି କିପରି ଶକ୍ତିଶାଳୀ ହୋଇପାରିବ?
0: ହଁ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ଦେଶର ସମଗ୍ର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା।
1: ଆଜ୍ଞା।
0: ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଭାରତର ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରିବା ଓ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା।
1: ଆଜ୍ଞା।
0: ନୂତନ ଶିଳ୍ପ ଓ କାରଖାନା ସ୍ଥାପନ ଦ୍ୱାରା ଅର୍ଥନୀତି ଶକ୍ତିଶାଳୀ ହୋଇପାରିବ। ଶିଳ୍ପ ବିକାଶ ହେଲେ ଉତ୍ପାଦନ ବୃଦ୍ଧି ପାଇବ, ଦେଶର ଆର୍ଥିକ ଆୟ ବୃଦ୍ଧି ପାଇବ, ଏହା ସହିତ ଅନେକ ଲୋକଙ୍କ ପାଇଁ ନୂତନ ଚାକିରି ସୃଷ୍ଟି ହୋଇପାରିବ।
1: ଠିକ୍ କଥା।
0: କୃଷି କ୍ଷେତ୍ରରେ ଉନ୍ନତି ମଧ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରେ। ଆଧୁନିକ କୃଷି ପ୍ରଣାଳୀ, ସିଞ୍ଚନ ବ୍ୟବସ୍ଥା ଓ କୃଷକମାନଙ୍କ ପାଇଁ ସହାୟତା ଦେଲେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଓ କୃଷକମାନଙ୍କର ଆୟ ମଧ୍ୟ ବଢ଼ିବ। ଛୋଟ ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ମଧ୍ୟ ଅତ୍ୟନ୍ତ ଜରୁରୀ। ନୂତନ ବ୍ୟବସାୟ ଆରମ୍ଭ କଲେ ଦେଶରେ ଉଦ୍ୟୋଗ ବୃଦ୍ଧି ପାଇବ ଓ ଅନେକ ଲୋକଙ୍କ ପାଇଁ କାମର ସୁଯୋଗ ସୃଷ୍ଟି ହୋଇପାରିବ। ଡିଜିଟାଲ ପ୍ରଯୁକ୍ତି ଓ ନୂତନ ଆବିଷ୍କାର ଦ୍ୱାରା ଅର୍ଥନୀତି ଆହୁରି ଶକ୍ତିଶାଳୀ ହୋଇପାରିବ। ଡିଜିଟାଲ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଓ ବ୍ୟାଙ୍କିଂ କାମ ମଧ୍ୟ ଅଧିକ ସହଜ ଓ ଦ୍ରୁତ ହୋଇପାରୁଛି। ଏହା ସହିତ ଭଲ ପରିବହନ ବ୍ୟବସ୍ଥା, ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ଦେଶର ଉତ୍ପାଦନ କ୍ଷମତା ବଢ଼ିବ ଓ ଅର୍ଥନୀତି ମଧ୍ୟ ଦୃଢ଼ ହେବ। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ମାଧ୍ୟମରେ ଶିଳ୍ପ, କୃଷି, ବ୍ୟବସାୟ, ପ୍ରଯୁକ୍ତି ଓ ଚାକିରି ସୃଷ୍ଟିର ଉନ୍ନତି ହେଲେ ଭାରତର ଅର୍ଥନୀତି ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି।
1: ଆଜ୍ଞା। ତେବେ ସାର୍, ପ୍ରକୃତରେ ଯେମିତି କହିଲେ ଏହି ବିକଶିତ ଭାରତ ଅଭିଯାନରେ ଯେଉଁ ଶିଳ୍ପ, କୃଷି ଏବଂ ବ୍ୟବସାୟ ତା ସହିତ ପ୍ରଯୁକ୍ତି ଦିଗରେ ମଧ୍ୟ ଆମର ଖୁବ୍ ଗୁରୁତ୍ୱ ଦିଆଯାଉଛି, ସରକାର ଗୁରୁତ୍ୱ ଦେଉଛନ୍ତି, ଯାହା ମାଧ୍ୟମରେ ଆମର ଅର୍ଥନୀତିକୁ ଅଧିକ ସୁଦୃଢ଼ କରାଯାଇପାରିବ। ତେବେ ସାର୍, ଆଉ ଗୋଟେ କଥା କୁହନ୍ତୁ, ଯେପରିକି ମହିଳାମାନଙ୍କ କ୍ଷେତ୍ରରେ କେଉଁ ସବୁ ସୁବିଧା ସୁଯୋଗ ମିଳିବ ସେ ବିଷୟରେ ଟିକେ କହିଲେ ଭଲ ହେବ।
0: ଦେଖନ୍ତୁ, ଏତେ ଗୁଡ଼ାଏ ଯୋଜନା ସହିତ ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ସୁଯୋଗ ଆସିବା ଦରକାର, ଏଣୁ ସେଥିପାଇଁ ମଧ୍ୟ ଚିନ୍ତା କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ଦେଶର ସମସ୍ତ ନାଗରିକଙ୍କ ଉନ୍ନତି ପାଇଁ ଏକ ଦୃଷ୍ଟିକୋଣମୂଳକ ଯୋଜନା। ଏହି ଯୋଜନାରେ ମହିଳାମାନଙ୍କର ଉନ୍ନତି ଓ ସଶକ୍ତିକରଣ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି, କାରଣ ମହିଳାମାନେ ସମାଜ ଓ ଦେଶର ଉନ୍ନତିରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭେଇଥାନ୍ତି। ମହିଳାମାନଙ୍କ ପାଇଁ ଭଲ ଶିକ୍ଷାର ସୁଯୋଗ ବଢ଼ାଯିବ, ଝିଅମାନେ ଉଚ୍ଚ ଶିକ୍ଷା ପାଇପାରିବେ, ଶିକ୍ଷା ମାଧ୍ୟମରେ ସେମାନେ ନିଜକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବେ। ମହିଳାମାନଙ୍କ ପାଇଁ ଚାକିରି ଓ ଉଦ୍ୟମତାର ସୁଯୋଗ ବଢ଼ାଯିବ। ସରକାର ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆର୍ଥିକ ସହାୟତା ମାଧ୍ୟମରେ ମହିଳାମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବାରେ ପ୍ରୋତ୍ସାହନ ଦେଉଛନ୍ତି। ମହିଳାମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଭଲ ଚିକିତ୍ସା ସୁବିଧା, ମାତୃସେବା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ମହିଳାମାନଙ୍କର ସୁସ୍ଥ ଜୀବନ ସୁନିଶ୍ଚିତ କରାଯିବ। ଗ୍ରାମ ଓ ସହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଦିଆଯିବ। ଏହା ମାଧ୍ୟମରେ ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ, ପରିବାରର ଆର୍ଥିକ ଅବସ୍ଥାକୁ ମଜବୁତ କରିପାରିବେ। ଏହା ସହିତ ଡିଜିଟାଲ ଶିକ୍ଷା, ଦକ୍ଷତା ବିକାଶ, ସମାନ ଅଧିକାର ଓ ସମ୍ମାନ ମଧ୍ୟ ଏହି ଅଭିଯାନରେ ମହିଳାମାନଙ୍କୁ ଦିଆଯିବାକୁ ଲକ୍ଷ୍ୟ ରହିଛି। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ମାଧ୍ୟମରେ ମହିଳାମାନେ ଶିକ୍ଷା, ଚାକିରି, ସ୍ୱାସ୍ଥ୍ୟ, ଆର୍ଥିକ କ୍ଷେତ୍ରରେ ଅଧିକ ସୁଯୋଗ ପାଇ ନିଜକୁ ସଶକ୍ତ କରିପାରିବେ ଓ ଦେଶର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।
1: ଆଜ୍ଞା ସାର୍, ବହୁତ ସୁନ୍ଦର ଭାବରେ କହିଲେ। ମହିଳାମାନଙ୍କର ଉନ୍ନତି ପାଇଁ ସରକାର ମଧ୍ୟ ବହୁତ ସୁନ୍ଦର ସୁନ୍ଦର ବ୍ୟବସ୍ଥା କରିଛନ୍ତି, ସେମାନଙ୍କ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ, ତାଙ୍କର ଦକ୍ଷତା ବିକାଶ ପାଇଁ ମଧ୍ୟ ସରକାର ଅନେକ ସୁନ୍ଦର ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏଇଟା ତ ଆପଣ ମହିଳାମାନଙ୍କ ଉପରେ କହିଲେ, ଏବେ ଆପଣ କୁହନ୍ତୁ ଯେ ଏହି ଯୋଜନା ମାଧ୍ୟମରେ ଆଉ କେଉଁ ସବୁ ସୁବିଧା ସୁଯୋଗ ମିଳିବ ବୋଲି ଆଶା କରାଯାଉଛି?
0: ହଁ, ଏହି ଯୋଜନା ମାଧ୍ୟମରେ ଦେଶର ଉନ୍ନତି ଓ ଲୋକଙ୍କ ଜୀବନମାନ ଉନ୍ନତି କରିବା ପାଇଁ ଏକ ଦୃଷ୍ଟିକୋଣମୂଳକ ଯୋଜନା କରାଯାଇଛି। ଦେଶର ଲୋକମାନେ ଅନେକ ପ୍ରକାରର ସୁବିଧା ଓ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି। ଚାକିରିର ଅଧିକ ସୁଯୋଗ ସୃଷ୍ଟି ହେବ, ନୂତନ ଶିଳ୍ପ କାରଖାନା ଓ ବ୍ୟବସାୟ ଗଢ଼ି ଉଠିବାରେ ଯୁବକମାନଙ୍କ ପାଇଁ ଅନେକ କାମର ସୁଯୋଗ ମିଳିବ, ଏହାଦ୍ୱାରା ବେକାରୀ ସମସ୍ୟା ହ୍ରାସ ପାଇବ, ଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ମିଳିବ। ଆଧୁନିକ ଶିକ୍ଷା ବ୍ୟବସ୍ଥା, ଡିଜିଟାଲ ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନ ଓ କୌଶଳ ଅର୍ଜନ କରିପାରିବେ। ସ୍ୱାସ୍ଥ୍ୟସେବାର ଉନ୍ନତି ହେବ, ନୂତନ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଲୋକମାନେ ଭଲ ସୁବିଧା ଏବଂ ଚିକିତ୍ସା ପାଇପାରିବେ। ଗ୍ରାମ ଓ ସହରର ଭଲ ରାସ୍ତା, ପରିବହନ ବ୍ୟବସ୍ଥା, ବିଦ୍ୟୁତ, ପାଣି ସୁବିଧା ଦ୍ୱାରା ଲୋକମାନଙ୍କ ଜୀବନ ଆହୁରି ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଏହା ସହିତ ଡିଜିଟାଲ ପ୍ରଯୁକ୍ତିର ବିକାଶ, ଉଦ୍ୟମିତାର ପ୍ରୋତ୍ସାହନ, ପରିବେଶ ସୁରକ୍ଷା ଓ ସାମାଜିକ ଉନ୍ନତି ଭଳି ଅନେକ ସୁବିଧା ମଧ୍ୟ ଏହି ଯୋଜନା ମାଧ୍ୟମରେ ମିଳିବ ବୋଲି ଆଶା କରାଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଅଭିଯାନ ଦେଶର ଆର୍ଥିକ, ସାମାଜିକ ଓ ପ୍ରଯୁକ୍ତିଗତ ଉନ୍ନତି କରି ଲୋକମାନଙ୍କ ଜୀବନକୁ ଆହୁରି ସମୃଦ୍ଧ ଓ ସୁବିଧାଜନକ କରିବାକୁ ଉଦ୍ଦେଶ୍ୟ ରଖିଛି।
1: ବହୁତ ସୁନ୍ଦର ସାର୍ କହିଲେ, ପ୍ରକୃତରେ ବିକଶିତ ଭାରତ ଅଭିଯାନ ମାଧ୍ୟମରେ ଦେଶର ଆର୍ଥିକ, ସାମାଜିକ ଏବଂ ପ୍ରଯୁକ୍ତିଗତ ଉନ୍ନତି କରିବା ଏବଂ ମହିଳାମାନଙ୍କୁ ମଧ୍ୟ ଏ ଦିଗରେ ସାମିଲ କରିବା, କହିବାକୁ ଗଲେ ଲୋକମାନଙ୍କ ଜୀବନକୁ ଆହୁରି ସମୃଦ୍ଧ ସୁବିଧାଜନକ କରିବା ଦିଗରେ ସରକାର ବହୁତ ସୁନ୍ଦର ଭାବରେ ଅନେକ ଅନେକ ଯୋଜନା ଗ୍ରହଣ କରିଛନ୍ତି, ଯାହା ମାଧ୍ୟମରେ ଆମ ଦେଶ ଆହୁରି ସମୃଦ୍ଧ ହୋଇପାରିବ। ତେବେ ସାର୍, ଆଜି ତ ଆମେ ଆପଣଙ୍କୁ ବିକଶିତ ଭାରତ 2047 ଉପରେ ଆମେ ଅନେକ କିଛି କଥା ଜାଣିଲୁ। ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନେ ନିହାତି ଭାବରେ ଯେଉଁମାନେ ଆଜିର ଆମ କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଅନେକ କିଛି ଶିକ୍ଷା କରିପାରିବେ, ଯୁବପିଢ଼ିମାନେ ଏ ଦିଗରେ ମଧ୍ୟ ଆଗେଇ ପାରିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ତେବେ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଉ କ'ଣ ଆଡ଼ଭାଇସ୍ କରିବାକୁ ଚାହିଁବେ?
0: ଆଜି ଆମେ ସଂକଳ୍ପ ନେବା ଯେ ଅଧିକାର ମାଗିବା ଆଗରୁ ଆମେ ନିଜ କର୍ତ୍ତବ୍ୟ କରିବା, ଛୋଟ ଛୋଟ କାମରେ ମଧ୍ୟ ସଚ୍ଚୋଟତା ବଜାୟ ରଖିବା,
1: ଆଜ୍ଞା,
0: ଦୁନିଆ ସହ ପ୍ରତିଯୋଗିତା କରିବାକୁ ନିଜକୁ ପ୍ରସ୍ତୁତ କରିବା, ବିକାଶ ସହିତ ପ୍ରକୃତିର ସୁରକ୍ଷା ମଧ୍ୟ କରିବା। ଶେଷରେ ମୁଁ ଏତିକି କହିବି, ବିକଶିତ ଭାରତ କୌଣସି ଦଳ ବା ନେତାଙ୍କର ସ୍ୱପ୍ନ ନୁହେଁ, ଏହା ପ୍ରତ୍ୟେକ ଛାତ୍ର, ପ୍ରତ୍ୟେକ ମା, ପ୍ରତ୍ୟେକ ଚାଷୀ, ପ୍ରତ୍ୟେକ ଶ୍ରମିକଙ୍କର ସ୍ୱପ୍ନ। ଆଉ ସ୍ୱପ୍ନ ସେତେବେଳେ ସତ ହୁଏ ଯେତେବେଳେ ସମସ୍ତେ ମିଶିକି ପରିଶ୍ରମ କରନ୍ତି। ଏଣୁ ଆସନ୍ତୁ ଆଜି ଶପଥ ନେବା ଯେ ଆମେ ସମସ୍ତେ ନିଜ ନିଜ ସ୍ତରରେ ଏଭଳି କିଛି କାର୍ଯ୍ୟ କରିବା ଯାହାଦ୍ୱାରା 2047ର ଭାରତ ଦେଖି ସାରା ବିଶ୍ୱ କହିବ, ଏ ହେଉଛି ବିକଶିତ ଭାରତ। ଜୟ ହିନ୍ଦ, ଜୟ ଭାରତ, ଧନ୍ୟବାଦ।
1: ବହୁତ ସୁନ୍ଦର ଆପଣ ଆଡ଼ଭାଇସ୍ କରିଛନ୍ତି, ସୁନ୍ଦର ବାର୍ତ୍ତା ରଖିଛନ୍ତି। ମୁଁ ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନେ ଯେଉଁମାନେ ଆଜିର ଆମ କାର୍ଯ୍ୟକ୍ରମ ଶୁଣୁଥିବେ ଏହି ବିକଶିତ ଭାରତ ଅଭିଯାନ ଉପରେ

0: ସେମାନେ ଅନେକ କିଛି ଶିକ୍ଷା କରିପାରିଥିବେ ଏବଂ ସେମାନେ ମଧ୍ୟ ଆଗକୁ ଯିବାରେ ଆମ କାର୍ଯ୍ୟକ୍ରମ ସେମାନଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ପ୍ରେରଣା ଦେଇଥିବ। ତେବେ ସାର୍, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ ଏବଂ ବିକଶିତ ଭାରତ ଅଭିଯାନ ଉପରେ ଖୁବ୍ ସୁନ୍ଦର ଭାବରେ ଆମ ଶ୍ରୋତାମାନଙ୍କୁ ଅବଗତ କରାଇଛନ୍ତି। ତେବେ ସାର୍, ସମୟ ଇସାରା କଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି, ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ଅନିତାକୁ। ନମସ୍କାର।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 202ତମ ଅଧ୍ୟାୟ। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସୂଚନା ମୂର୍ଚ୍ଛନା। 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ନିରୋଜ ନଳିନୀ କୁମାର। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଓରାମ ଗୀତ, ପରିବେଷଣ କରିଛନ୍ତି ସୁନିତା କୁଜୁର ଏବଂ ସାଥୀ। 10:00 ଶୁଣିବେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର ଶୁଣିବେ 1311ତମ ଭାଗ। 5:30 ନାରୀମହଲ କାର୍ଯ୍ୟକ୍ରମରେ ଶୁଣିବେ ଇଞ୍ଜିନିୟରିଂ କ୍ଷେତ୍ରରେ ନାରୀ, ଆଲୋଚନା କରିଛନ୍ତି ରାଉରକେଲା ଇସ୍ପାତ କାରଖାନାର ଇଞ୍ଜିନିୟର ନିରୁପମା ଦାସ। ଆସନ୍ତାକାଲି ରାତି 7:30 ରହିଛି ଖେତ ଖମାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀରେ ଭଜନ। ପ୍ରଥମେ ଅନୁପ ଜଲୋଟାଙ୍କ କଣ୍ଠରେ ରଚନା, ହେମଲତା ଦୀପକ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛି 7008248758। ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ହେମଲତା ଦୀପକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଅନୁପ ଚଲୋଟା।

ଶ୍ରୋତାବନ୍ଧୁ ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ରାଉରକେଲା। ଏବେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଶୁଣିପାରିବେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ଆୟୁ ପାଇଁ ଯୋଗ ବିଷୟବସ୍ତୁ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିନରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ଯୋଗ ନିକଟରେ ଜନସାଧାରଣ, ସମାଜ ଓ ଦେଶକୁ ଏକତ୍ର କରିବାର ଅଭୂତ ଶକ୍ତି ରହିଛି। ଯୋଗ ଜନକଲ୍ୟାଣ ସହିତ ବିଶ୍ୱ ଶାନ୍ତି ପାଇଁ ଏକ ମାର୍ଗ ବୋଲି ଶ୍ରୀ ମୋଦି କହିଥିଲେ।
1: अंतर्राष्ट्रीय योग दिवस के कारण ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग अलग हिस्सों से योग की एक से एक अद्भुत तस्वीरें आ रही है। हिमालय से लेकर हिंद महासागर तक, बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है।
0: ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟ।

0: ଏକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଥିଲେ। ସୂଚନା ଅନୁସାରେ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଓ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3 ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଜଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଧରଣୀଧର କ୍ରୀଡ଼ା ପରିସରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଯୁବ ସଂଗଠକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧି ଯୋଗାଭ୍ୟାସ କରିଥିଲେ। ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରୁଥିବାରୁ ନିୟମିତ ଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
1: ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଯୋଗ ଦିବସ ସାରା ବିଶ୍ୱରେ ପାଳନ ହେଉଛି। ସେପ୍ଟେମ୍ବର ମାସରେ ସେ ଜାତିସଂଘର ଯୋଉ ବୈଠକ ହେଇଥିଲା ସେଥିରେ ପ୍ରସ୍ତାବ ଦେଇଥିଲେ ଯେ ଯୋଗକୁ ସାରା ବିଶ୍ୱରେ ପାଳନ କରାଯାଏ। ଜାତିସଂଘରେ 177 ଦେଶ ତାକୁ ଅକୁଣ୍ଠ ସମର୍ଥନ କରିଥିଲେ। ଯୋଗ ହେଉଛି ରୋଗର ଉପଶମ, ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
0: ବ୍ୟାସନଗର ପରିଷଦ ଅନ୍ତର୍ଗତ ମଧୁସୂଦନ ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏହି ଦିବସ ପାଳିତ ହୋଇଯାଇଛି। ନିରୋଗ ଶରୀର, ସୁସ୍ଥ ମନ, ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ, ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ ଗବେଷଣା ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର ଦୁଇବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଶକ୍ତ ନାଗରିକ ସମାବେଶୀ ସହର ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 37 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ, ଧରଣୀଧର ପଣ୍ଡାଙ୍କ କଣ୍ଠରେ ରଚନା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ, ସମ୍ବଲପୁରୀ ଭାଷାରେ ଆଞ୍ଚଳିକ ଖବର ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗେ। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତୀୟ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। यानी हमें क्या करना चाहिए, क्या नहीं करना चाहिए, इसका बोध।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାମିଲନାଡୁର ପେରିଆପାଲାୟମ୍ ସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନ୍ଡିଆର୍ଏଫ୍, ରସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର୍, CCTV କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11th ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ ପ୍ରସଙ୍ଗ ଶକ୍ତି ସୁରକ୍ଷା ଓ ଦୀର୍ଘସ୍ଥାୟୀ, ଶକ୍ତି ଉପଲବ୍ଧତା ଓ ସମାନତା ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନରେ ଆଲୋଚନା ହେବ। ସମସ୍ତ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରି ଶକ୍ତି ସୁରକ୍ଷା, ଏହାର ଦୀର୍ଘସ୍ଥାୟୀ ଏବଂ ନବସୃଜନ କ୍ଷେତ୍ରରେ ଆପୋଷ ସହଯୋଗ ଦୃଢ଼ୀଭୂତ କରିବା ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ବ୍ରିକ୍ସ ବୈଠକର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟୀ ଗଠନ। ଏହି ବୈଠକ ଭାରତକୁ ସମାବେଶୀ ବୈଶ୍ୱିକ ଶକ୍ତି ଭବିଷ୍ୟତର ସ୍ୱରୂପ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଆମେରିକା ଓ ଇରାନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବୁଝାମଣାକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ବିବାଦ ଶେଷ କରିବା ଉଦ୍ଦେଶ୍ୟରେ ଆଜି ସ୍ୱିଜରଲ୍ୟାଣ୍ଡର ବର୍ଗନଷ୍ଟକ୍ଠାରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଜାରି ରହିଛି। କାତାର ଏବଂ ପାକିସ୍ତାନର ଅଧ୍ୟକ୍ଷତାରେ ଏହି ଆଲୋଚନା ହେଉଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଥିବାବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବଗେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ନେତୃତ୍ୱ ନେଉଛନ୍ତି। ଲେବାନନ ଉପରେ ଇସ୍ରାଏଲ୍ର ଲଗାତାର ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ବନ୍ଦ କରାଯିବା ସମ୍ପର୍କରେ ଇରାନ କହିବା ପରେ ଏହି ବୈଠକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆମେରିକା ସେନା ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ଜାହାଜର ଯାତାୟତ ଚାଲୁ ରହିଛି। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଅନୁଷ୍ଠିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ବିନିମୟରେ 377 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ 47 ଓଭର ଗୋଟିଏ ବଲ୍ରେ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ତିଲକ ବର୍ମା 67 ରନ୍ ସଂଗ୍ରହ କରିଥିଲେ ଏବଂ ବୈଭବ ସୂର୍ଯ୍ୟବଂଶୀ 94 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ରରାଜ ନିଗମ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅଙ୍କୁଲ ରାୟ 2ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପାଇଁ କୁଗାଥାସ ମାଧୁଲାନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ଏବଂ ୱାନୁଜା ସାହାନ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୱାନୁଜା ସାହାନ 69ଟି ବଲ୍ରୁ 62 ରନ୍ କରିଥିବାବେଳେ ସଦିରା ସମାରେ ବିକ୍ରମ 44ଟି ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ଅକ୍ଲ୍ୟାଣ୍ଡଠାରେ ଅନୁଷ୍ଠିତ FIH ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ଚାମ୍ପିୟନ୍ ହୋଇଛି। ଭାରତ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ବିଜୟୀ ହୋଇଛି। ଖେଳର ପ୍ରଥମ 4 ମିନିଟ୍ ମଧ୍ୟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି FIH ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲଜିୟମ୍ ଓ ଇରାନ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
3: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଏବେ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ, ଧରଣୀଧର ପଣ୍ଡାଙ୍କ କଣ୍ଠରେ ରଚନା ବିନୋଦ କୁମାର ପସାୟତ।

0: ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: ହେଇଗଲା ବନ୍ଦୋବସ୍ତ।
2: କାହାର?
1: ଗୁଡ଼ିର ଫିସ୍ର
2: ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି।
1: ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
3: ଆର୍ବିଆଇ କହେ,
1: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
4: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ

0: ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
1: ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରସାର କରୁଛୁ କିଷାନ ବାଣୀ କାର୍ଯ୍ୟକ୍ରମ।

0: ହେଲେ ଇହାଦେ ଆମେ ଯଦି ସୁନ୍ଦରଗଡ଼ ଜିମା କହେମା, ଆମର ସୁନ୍ଦରଗଡ଼ ଜିମା କି କେତେ ଦୂର କାହିଁ କେନ୍କେ ଜିମା କହିଲା ବେଲ୍କେ ବାଟଗୁଟା କେନେ ସେ ସିଙ୍ଗଡ଼ାରେ ପକୁଡ଼ିରେ ଭାତ ତୁରେନ ଖାଉଛୁ, ହେଲେ କିଏ ରାନ୍ଧିଛେ, କାଁ କରିଛେ, କେନ୍ତା କରିଛନ୍, ତାର କିଛି ଠିକ୍ ନା କି ଆମେ ଖୋଜ ଖବର ବି ନେଇ ନେବାର। ଏନ୍ତା ଦେଖ୍ମା ବୋଲେ ଆମର ଖାନ ପାନଠୁ ନେଇକିରି ଆମର ଶରୀରର ମେହନତ ନିନ ସବୁ ଏନ୍ତା ହେଇକିରି ସବୁ ଗୁଟେ ଜାଗାନ ଥମିକି ରହିଯାଇଛେ, ଆର ବେମାର ସେମାର ଆମେ ହେଉଛନ।
1: ହଇ ହଇ ହଇ, ଇହାଦେ ଶୁଣବାର୍କେ ମିଳୁଛେ ୟୋଗା କଲେ ଠିକ୍ ହେଇଯିବା କହିକିରି, ଆରୁ ଇହାଦେ ଏଖେନ୍ ଆମର ଭାଇ ବହିନ ମାନେ ଯୋଗ କରବାର୍କେ ଖୁବ୍ ପସନ୍ଦ କରୁଛନ୍। ଆରୁ ଆଗେକା ମୁନି ଋଷି ମାନେ ସେ ଯୋଗ କରିକିରି ହିଁ କେତେ କଥା ସେ ଜାଣିପାରୁଥିଲେ, ତାଙ୍କର ଦେହ ପାଇଁ ଠିକ୍ ଠାକ୍ ରହୁଥିଲା,
0: ମାନେ ତାଙ୍କର ନୀତିଦିନିଆ ତାଙ୍କର ଯୋଗଚର୍ଯ୍ୟା ଗୋଟେ ରହୁଥିଲା। ଆରୁ ଯେନ୍ତା ହେଲେ ବି ତାଙ୍କର ସେଠି ସାମିଲ ରହିବା ବୋଇଲେ ସମସ୍ତେ ନିରୋଗ ରହୁଥିଲେ, ଭଲ ରହୁଥିଲେ ନେଇ କାଏଁ
1: ହଇ
0: ବୋଇଲେ ଇହାଦେ ସେ ବାଗିର ନିନ ଆମର ଯେନ୍ଟା ଲୋକ ବାଗ ଯେତେ ଭଲ ବ୍ୟାୟାମ ମାନକେ କରୁନ୍ କି କିଛି ବି କରୁନ୍ ଦେଖ୍ବ ହେଲେ ବି ସେ ବେମାର ସେମାର ହେଉଛନ୍ ବୋଲେ ତାଙ୍କର ଖାନ ପାନ ବି ଭଲ ନାଇଁନେ।
1: ତ କଥାଟା ପକାବାର ଉଦ୍ଦେଶ୍ୟ ଏଇଟା ଯେ ଆଜି ହେଉଛେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କହିକିରି,
0: ହଇ ହଇ,
1: ତ ଯୋଗର ମହତ୍ତ୍ୱ ତ ଆମେ ସେମାନେ ସବୁ ଜାଣିଛୁ
0: ନିହାତି ଗା,
1: ଯୋଗ କଲେ କାଣା କାଣା ସବୁ ଲାଭ ହେଉଛେ କହିକିରି। ତ ଇ ଯେନ୍ ଯୋଗର ଶକ୍ତିଟା ଆମର ଇ ଭାରତନ ବେଶୀ କରିଥିଲା, ଇଟା ଧୀରେ ଧୀରେ ବଢ଼ିକିରି ଆମର ଅନ୍ତରାଷ୍ଟ୍ରୀୟ ସ୍ତରନ ବି ପହଞ୍ଚି ଯାଇଛେ
0: ବୋଇଲେ ଇଟା ଗୋଟେ ବଢ଼ିଆ କଥା ନେଇ କାଏଁ। ଆମର ଭାରତ ବର୍ଷନୁ ବାହାରିକିରି ଏଇଟା ବାହାରକେ ଗଲା ପହଞ୍ଚିଲା ବୋଲେ ବିଶ୍ୱସ୍ତରୀୟ ହେଇଗଲାନ ଏଇଟା
1: ହଇ
0: ବୋଇଲେ ଆମର ଭାଇ ଭଉଣୀମାନେ ନିହାତି ଧ୍ୟାନ ଦେବାର କଥା ଏଇତାର ଉପରେ କି ଆମର ଗାଁ ଘର ଲୋକ ନିହାତି ଦିନରେ ନିହାତି ଯୋଗ ଲାଗି ଟିକେ ସମୟ ବାହାର କରବାର କଥା ଆର୍ ନିହାତି କରବାର କଥା।
1: ହଇ ଦାଦା,
0: ଜାଣିଛୁ ଆମେ ସ୍ୱାସ୍ଥ୍ୟ ହିଁ ସମ୍ପଦ ନେଇ କାଏଁ,
1: ତ ଏଇଟାକେ ଆମର ଦୈନିକ ଜୀବନ ଚର୍ଚ୍ଚାନ ଯଦି ସାମିଲ କରମା ବୋଇଲେ ଆମର ଦେହ ପାଇଁ ଠିକ୍ ଠାକ୍ ରହିବା, ଆରୁ ଠିକ୍ ଠାକ୍ ରହିଲେ ଆମର କାମ ବୁତା ବି ଠିକ୍ ଠାକ୍ କରିପାରମା।
0: ହଇ ଗା ହଇ, ହେଲେ ଦେଖମା ଇ ଭିତରେ ଭିତରେ ଆମର ଯେନ୍ତା କି ଆମର ଲୋକ ବାଗ ଯେନ୍ତା କରମ ପୁଢ଼ିଆ ହେଇଯାଉଛନ୍, କରମ ପୁଢ଼ିଆ ହେଇକିରି ବି ଚାଷବାସକେ ହାଲକା ପୁଲକାରେ ନେଉଛନ୍, ଆମର ଯଦି କ୍ଷେତ ବାୟର ଅଛେ ବୋଲେ ଆମେ ଭଲ କରିକିରି ଭଲ ଖାଇପାରମା କି ନାହିଁ,
1: ହଇ
0: ଆର୍ ଦେହ ପାଇଁ ବି ଭଲ ରହିବା। ହେଲେ ଦେଖ ଆମର ଯେନ୍ ଚାଷବାସ କରୁଛୁଁ, ଆମର ଯେନ୍ ସବୁ କ୍ଷେତ ବାୟର ଅଧିକା ଫସଲ ପାଇମା, ଅଧିକା ଆମେ କମାମା, ଏହି ଚକ୍କରରେ ହିଁ ଅଛୁ ଆମେ
1: ହଇ,
0: ଆର୍ ଇତାର ଦ୍ୱାରା ଆମେ ରାସାୟନିକ ସାର ମାନଙ୍କ ଅଧିକା ବ୍ୟବହାର କରୁଛୁଁ, ଆଉ ତାର ଦ୍ୱାରା କି ଆମର କେନ କ୍ଷେତ ଖଲିଆନ ଯେନ୍ଟା ଅଛେ ଖରାପ ହେତେ ହେତେ ଯାଉଛେ, ଜୈବିକ ଚାଷ ହେଇନି ପାରବାର ନ ସିଆଡ଼େ
1: ହଇ,
0: ଆଉ ଯଦି ଏଖେନ୍ ଯଦି ଆମେ ସୁଧୁରିକି ଚେଷ୍ଟା କର୍ମା ବୋଲି ବହୁତ ଦୂରକେ ପଳେଇ ଯାଉଛୁ, ଆମକେ ସମୟ ଲାଗ୍ବା
1: ହଇ,
0: ହେଲେ ବି କାଏଁ କର୍ମା, ବେଲ ଥାଉ ଥାଉ ଇହାଦେ ଆମେ ସୁଧୁରି ଯିମା ବୋଇଲେ ହୋଇପାରେ ଦୁଇ ଦିନ ଲାଗୁ ଚାର ଦିନ ଲାଗୁ, ଆମେ ରାସ୍ତାକେ ଆସି ପାର୍ମା ହିଁ ପାର୍ମା
1: ହଇ। ତ ତାର ଲାଗି ଆମର ଇ ଜୁନ୍ ମାସର ଏକ ତାରିଖ ନୁ
0: ହଇ
1: ମାସ ଶେଷ ତକ କ୍ଷେତ ବଚାଓ ଅଭିଯାନ ଯେନ୍ ଚାଲିଛେ, ଇଟା ବିଶେଷ କରି ଇଟା ହିଁ ମୁଖ୍ୟ ଉଦ୍ଦେଶ୍ୟ ଆଏ ଯେ ଆମର କ୍ଷେତ ବାଇରେ ଯେନ୍ ରହିଛେ କି ଆମର ମାଏଟମା ଯେନ୍ ରହିଛେ ତାକେ କେନ୍ତା ଆମେ ତାର ସ୍ଥିତିଟାକେ ବଜାୟ ରଖମା, ଇଟା ହିଁ ତାର ମୂଳ ମନ୍ତ୍ର ଆଏ। ଆରୁ ତାର ଉପରେ ଆମର ସରକାର ହଉ କି ଆମର ଯେନ୍ କୃଷି ବୈଜ୍ଞାନିକମାନେ ରହିଛନ୍, ସେମାନେ ହେଲେ କି ଆମର କୃଷି ବିଜ୍ଞାନ କେନ୍ଦ୍ରର ଆଜ୍ଞାମାନେ ଯେନ୍ ରହିଛନ୍, ସେମାନେ ବି ବନେକରି ପ୍ରୟାସ କରୁଛନ୍, ଆରୁ ସେମାନେ ଆମର ଚାଷୀ ଭାଇ ଭଉଣୀମାନଙ୍କେ ଇ କଥା ଉପରେ ବୁଝଉଛନ୍, କାର୍ଯ୍ୟକ୍ରମମାନ ଦେଖଉଛନ୍, ଆରୁ ଇ କାର୍ଯ୍ୟକ୍ରମଟା କେନ୍ତା ସଫଲ ହେଇପାର୍ବା ହେଥିର୍ ଲାଗି ସେମାନେ ଲାଗି ପଡ଼ିଛନ୍।
0: ହେଲେ କଥା ପଡ଼ିଲା ଯେ ଆମର ଭାଇ ଭଉଣୀମାନେ ଯେନ୍ତା ଟିକେ ଧ୍ୟାନ ଦେବାର କଥା, ଆରୁ ଆଗକେ ଏକ ପାତ କଢ଼େଇକିରି ବାହାରବାର କଥା, ମାନେ ଏତେ ଯେନ୍
1: କାର୍ଯ୍ୟକ୍ରମମାନ ହଉଛେ
0: ସବୁ ଆମରି ଲାଗି ହେ, ଆମର ଉନ୍ନତି ଲାଗି ହେ, ଆମର କ୍ଷେତ୍ର ଉନ୍ନତି ଲାଗି ହେନି କାଁ, ହେଲେ ମାଟି ମା କେବେ ଧୋକା ନି ଦେସି, ଯାହା ବି କରବ ଯେନ୍ତା କରବ ଯେନ୍ ହିସାବରେ କରବ ନିହାତି ତୁମକେ ସେଇ ହିସାବ ନ ବଢ଼େଇକିରି ହିଁ ତୁମକେ ଦେଇଥିସି
1: ହଇ। ତ ଇ ଯେନ୍ କଥା ପଡ଼ିଲା ଆମ କ୍ଷେତ ବଚା ଅଭିଯାନ
0: ହଇ ହଇ,
1: ହେ ବାଗିର ବହୁତ କାର୍ଯ୍ୟକ୍ରମ ଆମର ଚାଷୀମାନଙ୍କ ଲାଗି କରାହେଇଛେ, ସରକାର ବନେ କରିଛନ୍।
0: ଆରୁ ସରକାରର କଥା ଯେତେବେଳେ ବାହାରୁଛେ ବିର୍ଷୁ, ଆର୍ ଏନ୍ତା ଦେଖ୍ମା ବୋଇଲେ ଆମର ସରକାର ତ ଆମର କିଷାନ କଲ୍ୟାଣ ଭାଗ ଦୁଇ ଯେନ୍ କିଷାନ ବିକାଶ ଲାଗି କରିଛନ୍ ବୋଇଲେ ସେ କଥାମାନଙ୍କୁ ବି ଆମକେ ଧ୍ୟାନ ଦେବାର କଥା
1: ହଇ, କେତେ କେତେ ସବୁ ନୂଆ ନୂଆ ଯୋଜନାମାନ ଆମର ଲାଗି କରିଛନ୍, ଆମର ଚାଷର କେନ୍ତା ଉନ୍ନତି ହେଇପାରବା କହିକିରି, ଆରୁ ଚାଷର ଉନ୍ନତି ହେଉଛେ ଦାଦା
0: ନିହାତି ଗା ନିହାତି। ଆର୍ ଏନେ ଏନ୍ତା ଦେଖ୍ମା ବୋଇଲେ ଆମର ଯେନ୍ ସୁବିଧା ଅଛେ ଦେଖ୍ବ, ଆମର ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା କରିଦେଇଛନ୍। ଆମେ ବି ଯେନି ବି ଚାଷବାସ କରୁ, ଯେନ୍ତା ବି କରୁ, ଯଦି କିଛି ଅସୁବିଧା ହେଇଯାଉଛେ କି ଆମର ଦୈବୀ ଦୁର୍ବିପାକ କିଛି ପଡ଼ିଯାଉଛେ ବୋଇଲେ ଆମର ଇ ବୀମା ଯେନ୍ଟା ଅଛେ ଆମକେ ଇନେ ସହାୟତା କରବା।
1: ହଇ, ତା ସାଙ୍ଗେ ଦାଦା

0: ବଜାର ଦର ଯେନ୍ଟାକି ଉତର ଚଢ଼ାଉ ହେଉଛେ କି ନାଇଁ ଦିନ ରାତ, ହେନୁ ଆମେ ମୁକ୍ତି ହଉଁ
1: ହୋଇ
0: ବୋଇଲେ ଇନେ ବି ଆମେ ବେଫିକିର ରହିଲା।
1: ତ ବନେକରି ଆମର ଯୋଜନାମାନ କରାହେଇଛେ, ସେ ଭିତରୁ ଖାଦ୍ୟ ଉତ୍ପାଦନ ଯେନ୍ ଅଛେ 2024-25 ନ ଆମର 357.73 ମିଲିୟନ୍ ଟନ୍ ଖାଦ୍ୟ ଉତ୍ପାଦନ ହେଇଥିଲା,
0: ହଇ ହଇ
1: ସେ ଭିତରୁ 150.18 ମିଲିୟନ୍ ଟନ୍ ଆମର ଚାଉଳ ଆରୁ ମିଲିୟନ୍ ଟନ୍ ଧାନ ଆରୁ 117.94 ମିଲିୟନ୍ ଟନ୍ ଗହମ ଉତ୍ପାଦନ ହେଇଥିଲା ଆରୁ 18.59 ମିଲିୟନ୍ ଟନ୍ ଆମର ଯେନ୍ ମୋଟା ଅନାଜ ଯେନ୍ତା ଇ ଆମର ରହିଲା ମକା ବାଜରା ମାଣ୍ଡିଆ ଇ ବାଗିର ସବୁ ଉତ୍ପାଦନ ହେଇଥିଲା
0: ବୋଲେ ବିର୍ଷୁ।
1: ହଁ ଦାଦା,
0: ଆମର ତ ଏନ୍ତା ବି ଦେଖମା ବୋଲେ ଆମେ ଡାଲ ଚାଷରେ ବି ଆମେ ଆତ୍ମନିର୍ଭରଶୀଳ ହେଇଯାଇଛୁ।
1: ହଇ ହଇ
0: ବୋଇଲେ ଆଗର ବାଗିର ଯେନ୍ତା ଆମକେ ବାହାରର ଆମଦାନୀ କରବାର ଲାଗି ନେଇ ପଡ଼ବାର ନ,
1: ଆରୁ ସେ ବାଗିର ଫୁଲ ଚାଷ କ୍ଷେତ୍ରନେ
0: ହଇ ହଇ
1: 301.36 ଲକ୍ଷ ହେକ୍ଟର ନ ଚାଷ କରବାର ଯୋଜନା କରାହେଇଛେ ଆରୁ ଉତ୍ପାଦନ ଲକ୍ଷ୍ୟ ଯେନ୍ ରହିଛେ 3707.38 ଲକ୍ଷ ଟନ୍।
0: ବୋଇଲେ ଦେଖ ତ ଯେତେ ବି ଚାଷବାସ କରୁ ସବୁ ତ ବିକ୍ରି ବଟା ଲାଗି ଆମର ସୁବିଧା ହେଇପାରୁଛେ, ବୋଇଲେ ଆମର ଖରିଦ ବିକ୍ରିଟା ପୁରା ସହଜ ହେଇଛେ ନେ ନିକେ।
1: ହଇ ଦାଦା,
0: ଆରୁ ଦେଖମା ଆମର ଯେନ୍ ଚାଷବାସ କରୁଛୁ ଇନେ ସବୁନେ ରାସାୟନିକ ସାର ମୁକ୍ତ ଚାଷ କରବା ଲାଗି ଆମେ ଚେଷ୍ଟା କରୁଛୁ।
1: ହଇ ହଇ ହଇ
0: ବୋଇଲେ ଜୈବିକ ଚାଷ ଉପରେ ଯଦି ପ୍ରୋତ୍ସାହନ ଦେଉଛନ୍ ସରକାର ବୋଲି ଆମେ ତାର ବି ଲାଭ ଉଠେଇ ପାରୁଛୁ ଇନେ, ବୋଇଲେ ଆମର ପର୍ଯ୍ୟାବରଣକୁ ବି ବଞ୍ଚାବାର ଲାଗି ଇନେ ଲାଭଟା ହେଉଛି।
1: ହଇ, ଆରୁ ଚାଷବାସ କରବା ଲାଗି ପଇସା ଦରକାର, ଯଦି ଘରେ ପଇସା ନାଇଁ ନ ବୋଇଲେ ଚାଷ ବାସ କେନ୍ତା କର୍ମା, ତାର ଲାଗି ଲୋନ୍ର ସୁବିଧା ବି ଅଛେ।
0: ବୋଇଲେ ସେସବୁ ତ ଅଛେ ବିର୍ଷୁ, ଆରୁ ଇନେ ବି ଆଉ ଗୋଟେ ଧ୍ୟାନ ଦିଅ ତ, ଆମେ ଯେନ୍ତା ସବୁଦିନ କହିରହୁଛୁ କି ଆମର ପାଣିପାଗ କଥା କି ବଜାରର ଉତ୍ତାର ଚଢ଼ାଉ ଯେନ୍ଟା ହଉଛେ ବଜାର ଦର କଥା,
1: ହଇ ହଇ ହଇ
0: ବୋଇଲେ ଆମର ଇଟା ଗୋଟେ ସ୍ମାର୍ଟ ସୁବିଧା ନୁହେଁ କେ?
1: ସତେ ଦାଦା, ଇଟା ଯେନ୍ ଘରେ ବସିକିରି ଇସବୁ କଥା ମାନକେ ଆମେ ଜାଣିପାରୁଛୁ, କେତେ କେନ୍ତା କାଇଁ ପାଣିପାଗ ରହିବା, ବଜାର ନ କେନ୍ତା କାଣା ଦରଦାମ ରହିଛି।
0: ଆରୁ ବଡ଼ ବଡ଼ ଚାଷୀମାନେ ଯେନ୍ଟା ଅଛନ୍ ଏଠି ଏଗ୍ରିଷ୍ଟାକ୍ ଯେନ୍ଟା ଲାଗିଛେ, ଯେନ୍ ଦ୍ୱାରା କି ଆମର ବଡ଼ ଚାଷୀର ପହଚାନଟା ଆମେ ପାଇପାରୁଛୁ ସରକାର ବି, ଆର୍ ଏନ୍ତା ଦେଖ୍ମା ସବୁ ଦୃଷ୍ଟିନୁ ବୋଇଲେ ଦୁଗ୍ଧ ଉତ୍ପାଦନରେ ବି ଆମେ ନମ୍ବର ୱାନ୍ ଆଉ।
1: ହଇ ବୋଇଲେ କେତେ ନୂଆ ନୂଆ ଯୋଜନା ଆମର ଲାଗି ସରକାର ମାନେ କରିଛନ୍, ଆରୁ ତାର ଫାଇଦା ଯଦି ଆମେ ନେଇ ଉଠାମା ବୋଇଲେ ଆମନୁ ବୁଡ଼ବକ ଆରୁ କିଏ ରହିବା ଦାଦା।
0: ହଇ ଗା ହଇ ବୋଇଲେ ଦେଖ ଏନ୍ତା ତ ଯୋଜନା ଉପରେ ଯୋଜନା ସରକାର ତ ପୁରା ଆଖି ପୁରା ମାଡ଼ି ଚାଲିଛନ୍ ନି କାଏଁ, ଆଉ ଦୁନିଆ ଭରରେ ଲୋକମାନେ ହଣାକଟା ଯୁଦ୍ଧ ହେଉଛେ କି ନେ କାଁ ଘଟଣା ମାନେ ଘଟି ଯାଉଛେ, ହେଲେ ଆମର ଗାଁ ଘର ଲୋକ କେତେ ବଢ଼ିଆ ବସିକିରି କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍, କିଏ ପୁରା ଟିଭିରେ ଫିଲ୍ମ ଲଗେଇକି ଦେଖୁଛନ୍, ଏନ୍ତା ଆମେ ପୁରା ଫୁଲ୍ ମସ୍ତିରେ ଅଛୁ ନି କାଏଁ,
1: ବୋଲେ
0: ଏନ୍ତା ହିଁ ଆଗ୍କେ ବଢ଼ି ଚାଲିଥାଉ।
1: ହଇ ଦାଦା, ତ ଦାଦା
0: ହଁ ହଁ
1: କଥା ଲାଗ୍ଲା ଗା ବୈଠକି ନ,
0: ହଇ ଗା ହଇ
1: ତ କଥା ମାନକେ ଟିକେ ବିରାମ ଦେମା, ଆରୁ ବୈଠକିନ ଆମର ଚାଷୀ ଭାଇ ବହିନ ମାନଙ୍କର କଥା ମାନକେ ଶୁନମା।
0: ହଇ ଗା ହଇ।

0: ନାନୀ ଜୁହାର
1: ଜୁହାର।
0: ଆପଣଙ୍କର ନାଁ ପରିଚୟ ଦେବେ?
1: ମୋର ନାଁ ହେଲା ଜିରାଟୋପ, ଗ୍ରାମ ହେଲା ଖଜୁରୀ, ପୋଷ୍ଟ ହେଲା ଲାଇଙ୍ଗ, ଡିଷ୍ଟ୍ରିକ୍ଟ ହେଲା ସୁନ୍ଦରଗଡ଼।
0: ବ୍ଲକ୍ଟା ଆପଣଙ୍କର କେନ୍ଟା ପଡ଼ିଯାଉଛି?
1: ରାଜଗାମପୁର ବ୍ଲକ୍।
0: ବୋଇଲେ ନାନୀ, ଲୋକମାନେ ଇ ଆମର ଯିବାର ଚଲବାର୍ ଲାଗି ବହୁତ କିଛି ମେହନତ କରସନ୍, ଆରୁ ଚାଷବାସ କରସନ୍, କିଏ କେନ୍ତା ରକମ ଯେକମ ଦୁନିଆ ବାହାର କାମ ଧାମ କରସନ୍ ନିକେ।
1: ହଁ,
0: ବୋଇଲେ ଆପଣଙ୍କର ଜୀବନ ଜୀବିକା କେନ୍ତା ଚାଲୁଛେ, କେନ୍ତା କେନ୍ତା କରିକି ଚଲୁଛନ୍ ଟିକେ ବତାବେ।
1: ମୋର ଜୀବନଯାପନ ଚଲବାର୍ ଲାଗି ଆମେ ଟିକେ ନିକେ ଚାଷ କରବାର୍ ଲାଗି ପଡ଼ୁଛେ, ବାହାରେ ଯାଇକି କାମ କରିକିନି ପଡ଼ୁଛେ, ଏଇ ଛୋଟିଆ ମୋଟିଆ ଚାଷ କରିକିନା ଆମର ଜୀବନ ନିର୍ବାହ କରୁଛୁ ଆମେ।
0: ବୋଇଲେ ନାନୀ, ଗାଁ ଘରେ ଏନ୍ତା ଜାଗା ଜମି କେତେ କେତେ ଅଛେ?
1: ଗାଁ ଘରେ ତ ଏଇ ତିନି ଏକର ଅଛେ ଜାଗା ଜମିଟା।
0: ବୋଇଲେ କେନ୍ତା କେନ୍ତା ଜାଗା ମାନେ କାଁ କାଁ ଚାଷବାସ କରୁଛନ୍ ସେଠି?
1: ଆମେ ଏକରେ 2 ଡିସମିଲ୍ କି 3 ଡିସମିଲ୍ ହେବା ହେଇଠି ଶାଗ ସବ୍ଜି ଲଗଉଛୁଁ, ଧାନ ନି କରିକିନା ଶାଗ ସବ୍ଜି ଲଗଉଛୁଁ ହେଟା ବାଇରେ, ଆଉ ଯାହା ଅଛେ ହେନେ ଧାନ ଚାଷ କରୁଛୁଁ।
0: ବୋଇଲେ ଧାନ ନି କରିକିରି ଚାଷବାସ କରୁଛୁଁ, ଶାଗ ସବ୍ଜି ମାନେ କହୁଛନ୍ ଆପଣ, ବୋଲେ ଧାନ ଆରୁ ଏଠି କରବାର ଭିତରେ କାଣା ଫରକ?
1: ଆମେ ଧାନ କରବାରରେ ଥରେ ହେଉଛେ ଚାଷ, ଆଉ ସବ୍ଜି କରବାରରେ ଯେନ୍ ପନିପରିବା ଲଗଉଛୁଁ ହେ ଭିତରେ ଆମେ 3 ଥର ଚାଷ କରିପାରୁଛୁଁ।
0: ବୋଇଲେ ଆପଣଙ୍କର

0: ଇନେ ସୁବିଧା ରହୁଛେ ନିକେ
1: ବୋଇଲେ
0: ଖରାଦିନ ତ ଯେତେ ଯାହା ହେଲେ ବି ପାର ହେଇଗଲାନ
1: ବୋଇଲେ
0: ଇହାଦେ କେନ୍ତା କେନ୍ତା ଭାବୁଛନ୍ତି କାଁ କାଁ ଚାଷବାସ କରିବେ?
1: ଇହାଦେ ତ ଏଖେନ୍ ମକା ପକେଇ ଦେଉଛୁ ଅଧା, ଆଉ ଅଧା ପକାମୁ ପରେ, ଆଉ ବାଇଗଣ ଲଗେଇ ଦେଲୁନ, ଭେଣ୍ଡି ଲଗେଇଥିନୁ, ଖରା ମାସେ ବର୍ଷା ବି ମାରିଲା ଟିକେ ଟିକେ, ଆଉ ପାଣି ଦେଇ ବି ନେଇ ପାରିଲୁ, ସେଥିଲାଗି ଗଜା ବି ନେଇ ହେଲା ଭେଣ୍ଡିଟା, ହେଲେ ଭେଣ୍ଡି ଆଉ ଥରେ ଲଗା ହେବା।
0: ଠିକ୍ ଅଛି ନାନୀ, ବୋଇଲେ ଆପଣଙ୍କର ଖରାଦିନେ ଆପଣଙ୍କର କେନ୍ତା କେନ୍ତା ସୁବିଧା ଅସୁବିଧା, କାଁ କାଁ ଚାଷବାସ କରୁଥିଲେ ପହିଲା ବତାବେ?
1: ଖରାଦିନେଟା ଆମେ ଲଗେଇଥିଲୁ ଲାଉ, ମାଖନ ଆଉ ବାଇଗଣ।
0: ବୋଇଲେ କେନ୍ତା କରିଲେ ବିକ୍ରି ବଟା ହେଇପାରିଲା?
1: ବିକ୍ରି ବଟା କହିଲେ ଆମେ ଯେତିକି ବେଲେ ଚାଷ କରିସାରିଲୁ, ଯେମିତି ବେଲେ ସବୁ ଫଲ ହେବାର ସମୟରେ ଜ୍ୱର ହେଲା, ହେନ୍ତି ହେଇକିନା ଆଉ ବାଇଗଣକେ ବି କୁଡ଼ା କରିସାରିଥିଲୁ, ପାଣି ଦେଇ ନେଇ ପାରିଲୁ, ଆଉ ଜ୍ୱର ହେଇକିନା ଆମେ ରହିଗଲୁ ବେଲେ ଛାଡ଼ିଦେଲୁ ସବୁଟା ସେଟା।
0: ବୋଲେ କେତେବେଳେ କାଁ ହେବା ଏଇ ପାଣି ଫଟକା ବାଗିରେ ଯିବ ନାହିଁ,
1: ହେଲେ
0: ଜିଥିମା ବୋଲେ ଯେ ଆମେ କିଛି କରିପାରମା ନି ହେଲେ ତ କିଏ କାହାକେ ପଚାରୁଛେ? ବୋଲେ ନାନି, ଇ ଯେନ୍ ଆପଣ ଚାଷବାସର କଥା କହିଲେ କି ବେମାର ସେମାରେ ରହିଗଲେ, ବୋଇଲେ ଆଉ କାଁ କାଁ ଚାଷ କରବାର ବନ୍ଦୋବସ୍ତ କରୁଛନ୍ ଭାବୁଛନ୍?
1: ଏଖେନ୍ ତ ବର୍ଷା ସିଜନରେ ସେଇଟା ଭେଣ୍ଡି ବାଇଗଣ ଆଉ ମକା ଲାଗ୍ବା, ଆଉ ତାର୍ପରେ ଯାଇକିନା ଥଣ୍ଡା ସମୟଟା ଅଲଗା ଜିନିଷ ଲାଗ୍ବା।
0: ବୋଇଲେ ଇହାଦେ ଜଗେଇଛନ୍ ଯେନ୍ଟା ବାଇଗଣ ମାନକେ ନୂଆ ନୂଆ ମକା ମାନେ ପକେଇଛ?
1: ହଁ, ମକା ପକେଇଛ।
0: ବୋଇଲେ ଏସବୁ କେନ୍ତା କେନ୍ତା କରୁଛନ୍ ତାର କୁଡ଼ା ଖସା ମାନେ?
1: ବାଇଗଣ ତ ଚାରା ପକେଇଥିଲୁ, ଚାରା ପକାଇଲା ପରେ ଏଖେନ୍ ଲଗେଇଛୁ।
0: କେତେ କେତେ ଦୂରିଆ କେନ୍ତା କେନ୍ତା ଗାଢା କରୁଛନ୍?
1: ସେଟାକେ ଗାଢା କରବାର ବେଲେ ଗାଢାରେ ଖତ ଦେଇଦେସୁଁ, ଆଉ ହେଟାକେ ଯୋଗାଯିସି ବେଲେ ଦେଢ଼ ହାତ ଛାଡ଼ିକିନା ଯୋଗଉଛୁ ଗୁଟେ ଗୁଟେ।
0: ହଇ ହଇ, ବୋଇଲେ କେନ୍ ଭେରାଇଟି ଏନ୍ତା ବିହନ ମାନେ? ହେଟା
1: ଶ୍ରୀମା ଲଗେଇଥିଲୁ କଲା ବାଇଗଣଟା।
0: ବୋଇଲେ ଏଟା ଭଲ ଫଲସି?
1: ହଁ, ଭଲ ଫଲସି ତ କହିଲେ ଆଜ୍ଞା, ଭଲ ଫଲବା ଦେଖୁଛୁ ଯୋଗେଇକିନା। ତ
0: ଆଉ ଏ ମକାରେ କିଛି ଏନ୍ତା ଭେରାଇଟି ବତେଇ ପାରବେ?
1: ମକାରେ ତ କିଛି ଭେରାଇଟି ନିନ ହେଟା।
0: ବୋଇଲେ ତାହେଲେ କେନ୍ତା କେନ୍ତା ଯୋଗ ପାକ ବନେ ପଡ଼ସି ମକା ଲାଗି?
1: ଏ ବର୍ଷା ଆସବାର ଆଗରୁ ତ ଆମେ ସେଟା ଜୁତେଇ ଦେଇଥିଲୁ, ଆଉ ହେଟା ଏକ ବିତା ଆଖାପାଖି ପକେଇଛୁ, ଆଉ ତାର ଚଉଡ଼ାଟା ହେଲା ଏକ ହାତ ହେନ୍ତା
0: ବୋଲେ ଧାଡ଼ି ଧାଡ଼ି କରି
1: ଧାଡ଼ି ଧାଡ଼ି କରିକିନା ପକେଇଛୁ।
0: ବୋଲେ ଆଜିକାଲି ତ ମିଠା ମକା ବି ରହୁଛେ, ଆଉ ଏମିତି ଆମର ଗାଁ ଗହଳି ଯେନ୍ତା ଦେହାତିରେ ରହୁଛେ ଗୋଟେ।
1: ହଁ, ମିଠା ମକା ତ ନି ଲଗେଇ ଆଜ୍ଞା, ମିଠା ମକା ଲଗେଇଥିଲୁ ଆଗଥର, ବିକ୍ରି ନି ହେଲା ମିଠା ମକାଟା, ଟିକେ ମିଠୁ ଖାଇଦେଲା, ଆଉ ବିକିଲେ ଲୋକମାନେ ହେଟା ବହୁତ ମିଠା ଲାଗ୍ସି କହିକିନା ନେଇ ନେଉଥିଲେ, ଯେନ୍ଟା ମିଡିୟମ ସାଇଜ ସେଟା ନ ନେଉଥିଲେ।
0: ଜଗା ବେଲେ ସେନେ ବି ଭେରାଇଟି ରଖି ପଡ଼ବା ନି କେଁ?
1: ହଁ,
0: କିଏ ମିଠା ଖାଇବା ବେଲେ ମିଠା ଲଗେଇ ପଡ଼ବା, ଆଉ କିଏ ଏମିତି ଦେହାତି ଖାଇବେ ବେଲେ ଦେହାତି ହିଁ ଲଗେଇ ପଡ଼ବା। ବୋଇଲେ ଇହାଦେ ଧୀରେ ଧୀରେ ଦେଖିବେ ସବୁ ହେ ମିଠା ମକା ଉପରେ ଲୋକମାନେ ଯାଉଛନ୍, ତାକେ ସିଝେଇ ଦେବେ କି କିଛି କରିବେ ହେଲେ ବି ଭଲ ଲାଗ୍ସି,
1: ଭଲ ଲାଗ୍ସି,
0: ଖାଇ ଜାଣବାର କଥା ଗାଁ ଘରେ ଆଉ।
1: ହଁ,
0: ବୋଇଲେ ଇ ଜୁତା କୁଡ଼ାରେ କେନ୍ତା କେନ୍ତା କରୁଛନ୍, କାଁ କାଁ ବନ୍ଦୋବସ୍ତ ରଖିଛନ୍ ଆପଣମାନେ?
1: ଜୁତା କୁଡ଼ା କରବାର୍ ଲାଗି ବଲଦ ବି ଅଛେ, କିନ୍ତୁ ବଲଦରେ ଆଜିକାଲି ଟିକେ କେହି ଚାଷବାସ କରବାର୍ ଲାଗି କେହି ଇଚ୍ଛୁକ ନି ହଉଛନ୍ ବେଲେ ହେଟା ଆମେ ଗୋଟେ ପାୱାର ଟେଲର ରଖିଛୁ, ହେ ପାୱାର ଟେଲରରେ ଆମେ ଜୁତା କୁଡ଼ା କରୁଛୁ।
0: ଚଲଉଛନ୍ କିଏ ତାକି?
1: କେତେବେଳେ ଆମେ ଚଲାସୁଁ, ନହେଲେ ସେ ଭଞ୍ଜା ମାନେ ଚଲଉଛନ୍।
0: ଆପଣ ଚଲେଇ ପାରୁଛନ୍? ତାହେଲେ
1: ହଁ, ଚାଲି ଚାଲି ତ ଚଲେଇ ପାରୁଛେ, କେତେ ଷ୍ଟାର୍ଟ କରବାର୍ ଲାଗି ଟିକେ ମତେ କଷ୍ଟ ହେସି, ମୁଇଁ ଷ୍ଟାର୍ଟ କରିକି ଲାଗି ନେଇ ପାରୁଛେ।
0: ବୋଲେ ବଢ଼ିଆ କଥା ନାନୀ, ଆପଣ ଏତେ ସାହସ କରିଛନ୍, ଚାଷବାସ କରୁଛନ୍, ଆର୍ ପରଭରସିଆ ଚାଷଟା ତ ହେଇ ନିପାରେ,
1: ନେଇପାରେ
0: ଯଥା ସାଧ୍ୟ ତ ନିଜେ ଚେଷ୍ଟା କରିବେ କି ନିଜର ଦ୍ୱାରା ହେଇପାରବା ନିକେ?
1: ହଁ,
0: ବଢ଼ିଆ କଥା। ଆରୁ କୁକୁଡ଼ା ମାକଡ଼ା ଚିମ୍ଡ଼ା କାଁ କାଁ ଏନ୍ତା ରଖିଛନ୍, ଫିର୍ ଆଉ କାଁ କାଁ ଦୁକାନ ବଜାର କାଁ କାଁ କରିଛନ୍?
1: ଆଜ୍ଞା, କୁକୁଡ଼ା ତ ରଖିଥିଲୁ, ଖରା ମାସେଟା ଏମିତି ବେମାର ହେଲା ଯେ ସବୁ କୁକୁଡ଼ା ମରିଗଲା, କଡ଼କନାଥ ରଖିଥିଲୁ, ଦେଶୀ କୁକୁଡ଼ା ରଖିଥିଲୁ, କିନ୍ତୁ ବହୁତ ବେମାର ଆସିବାର ଯୋଗୁଁ ସବୁ ମରିଯାଇଛେ, ବହୁତ ଦେଖଭାଲ କରିନି ପାରିଲୁ। ଆଉ ଏଖେନ୍ ଯାହା ଷ୍ଟାର୍ଟ କରୁଛୁ, ଆଉ ଟିକେ କୁକୁଡ଼ା ମାକଡ଼ା ବେଶୀ ବଢ଼ିଲେ, କୁକୁଡ଼ା ସବୁ ବଢ଼ିଲେ ସେଟା ବିକ୍ରି କରିକିନା ଦୁଇ ପଇସା ବିହନ ଲାଗି କିଣା ହେସି, ନି ହେଲେ ତ ଆମେ ବହୁତ କଷ୍ଟ ହେଇଯାଇଛୁ।
0: ହଇ ନାଇଁ, ସୁଖ ଦୁଃଖ ତ ଚାଲିଛେ ନି କେଁ?
1: ହଁ,
0: ଆର୍ ଏ ସୁଖ ଦୁଃଖରେ ଯଦି ଆମେ ଚାଷବାସ କର୍ମା କି ଆମେ ହସି ଖୁସି ରହିପାର୍ମା କି ଉଭରି ପାର୍ମା ଇ ସମସ୍ୟା କି ଆମର ଜୀବନକାଳରେ ବେଲେ ସେଇଟା ନେ ଖୁସିର କଥା ହେ। ଆରୁ ଚାଷବାସଟା ଦେଖିବେ କି ସବକର ଦ୍ୱାରା ହେଇନିପାରେ, ଯିଏ ଚାହିଁସନ୍ ତାହା ଯାହାର ମନୋବଳ ଟିକେ ଦୃଢ଼ ଅଛେ ବୋଇଲେ ସେ ହିଁ କରିପାରସନ୍, ନହେଲେ ତ ସବକର କ୍ଷେତ ବାର ତ ଅଛେ ଟିକେ ଅଛେ କରିକିରି। ଆଉ ପାଣିର କାଇଁ ବନ୍ଦୋବସ୍ତ ରଖିଛୁ?
1: ପାଣିର ତ ବୋରିଂ କରିଛୁ, ସେ ବୋରିଂରେ ହିଁ ପାଣି ଦିଆ ହଉଛେ, ଯେ ଜ୍ୟେଷ୍ଠ ମାସେ ଟିକେ ଶୁଖି ଯାଉଛେ, ତଳର ଅସୁବିଧା ହଉଛେ, ଏଥିଲାଗି ଚାଷ ଯେତିକି ବର୍ଷା ସମୟରେ କରସୁଁ ସେତିକି କରିନି ପାରସୁଁ, ଶୀତ ସମୟରେ ଯେତିକି କରାହେସି ସେତିକି ଖରା ମାସରେ ଚାଷ କରିନି ପାରୁଛୁଁ।
0: ହଇ ନାନୀ, ଠିକ୍ ହେ। ଆର୍ ନାନୀ, ଯେନ୍ତା କଥା କହୁଥିଲେ କି ଆପଣ ଯେନ୍ତା ଗାଁ ଘରେ ପିଲା ପୁଚ୍କା ମାନେ ଅଛନ୍, ଯେନ୍ଟାକି ଚାଷବାସ ଉପରେ ଧ୍ୟାନ ଦେବାର ନେଇକି ଲୋକମାନଙ୍କୁ ଇଣ୍ଟରେଷ୍ଟ ବି ନିନ?

0: ଯେନ୍ଟାକି କେନ୍ ହଲ୍ ଧର କହିଲା ବେଲେ ନି ବନେନ ସେମାନ୍କେ ଆରୁ ଆପଣଙ୍କର ଆଖେପାଖେ କେନ୍ତା କଲକାରଖାନା ମାନେ ଭଲ୍ ଅଛେ?
1: ହଁ, କଲକାରଖାନା ଅଛେ, ସେମାନେ ସେନେ କାମ କରିକି ଲାଗି ଚାହୁଁଛନ୍, କିନ୍ତୁ ସେମାନେ ଦୁସରାର ଅଣ୍ଡର୍ରେ ସେଟା 8 ଘଣ୍ଟା 12 ଘଣ୍ଟା ଖଟ୍ବେ। ଆଉ ଚାଷ୍ କଲେ କାଁ ହେଲା କି, ନିଜେ ଚାଷ୍ କର୍ବ ହେଲେ ସେଟା 2 ପଇସା ଅଧିକା କମେଇ ପାର୍ବ, ସମୟ ବି 12 ଘଣ୍ଟା ଖଟିକି ଲାଗି ନି ପଡ଼େ। ଆମେ 2 ଘଣ୍ଟା ଖଟିଲେ, ଅଧ ଘଣ୍ଟା ଖଟିଲେ ବି ସେଟା ଆମର ପାଇଁ ବହୁତ ସମୟ ମୂଲ୍ୟବାନ ନାହିଁ ଚାଷ୍ ଲାଗି, କିନ୍ତୁ ଚାଷ୍ ଲାଗି ସେମାନେ ସେଟା ଜାଣିନି ପାର୍ବାର୍, ଆଉ ଫ୍ୟାକ୍ଟ୍ରିକେ ଟିଫିନ୍ ଧରିକିନା କାମ କରିକା ଯେ ଯାଉଛନ୍
0: ସକାଳ ପାଇଲା କି। ବୋଇଲେ ଏନେ ସାର ଖତର କେନ୍ତା ବନ୍ଦୋବସ୍ତ କରୁଛନ୍ ଆପଣ ଚାଷବାସ?
1: ଆମର ତ ଗାଈ ଗୋରୁ ଅଛେ ଆଜ୍ଞା, ଆମେ ଗାଈ ବି 2ଟା ରଖିଛୁ, ସେଟା କ୍ଷୀର ଦେଉଛେ, ଆଉ ସେ ଗୋବର ବି ଦେଉଛେ, ସେଇ ଗୋବର ଖତରେ ହିଁ ଆମେ ଚାଷବାସଟା କରୁଛୁ।
0: ବଢ଼ିଆ କଥା ନାନି, ଆଜିକାଲି ଜାଣିବେ କି ଯାହାର ଜୈବିକ ଖତରେ ଯେନ୍ତା ଚାଷବାସ ହେଉଛେ କି ଜୈବିକ ପଦ୍ଧତିରେ ଚାଷବାସ ହେଉଛେ କହିଲା ବେଲକେ ତାଙ୍କର ପନିପରିବା ହେଲା ଯେନ୍ଟା ବି ବନୁଛେ ତାର ଟିକେ ଲଙ୍ଗ ଲାଷ୍ଟିଂ ରହିଛି, ସ୍ୱାଦ ବି ବଢ଼ିଯାଇଥିବା ଆରୁ ତାକେ ରଖି ବି ପାରିବେ। ଆଉ ଯେନ୍ତା ଆମର ଚାଲାନି ବିଲାତି ମାନେ ଆସୁଛେ, ଯେନ୍ତା ସାରଦିଆ ମାନେ ଯେନ୍ତା ଆସୁଛେ, ହେଟା ଗାଈ କିଣିଲେ ଚକା ଚକ ଦିଶୁଛେ, କାଲକେ ସେଟା ଖରାପ ହେଇଯାଇଛି
1: ସଢି ଯାଉଛେ।
0: ବୋଇଲେ ଆପଣଙ୍କର ଯେନ୍ ଜୈବିକ ହିସାବରେ କରୁଛନ୍ କି ଆମର ଖତ ମାନକେ ଅଧିକା ଦେଉଛନ୍, ବୋଇଲେ ସେଇ ହିସାବରେ ଲୋକ ବା କେନ୍ତା ଭିଡ଼ ଭାଡ଼ ହେସନ୍ କି ନେଇ ହେସନ୍?
1: ହଁ, ଆମେ ତ ସବଜି ବାହାର କରିଲା ବେଲେ ଆଜି ନେବେ 1 କେଜି ଯେ ନେଇଥିବା, ତାର ପରଦିନ 2 କେଜି 3 କେଜି ନେଉଛନ୍,
0: ବୋଇଲେ ସେ ଚାହିଦା ରହୁଛେ। ଆର୍ ଆମର ଗାଁ ଘର ଲୋକ ବି ଚାହିଁବେ କି ଆମର ଯଦି ଏନ୍ତା ଜୈବିକ ହିସାବରେ ଚାଷବାସ କର୍ମା ବେଲେ ଆମେ ଇମାନଙ୍କେ ଯଦି ବାହାରେ ବି ପଠାବାର ଲାଗି ବନ୍ଦୋବସ୍ତ କର୍ମା ବୋଲେ ବି ହେଇପାରବା ନାଇଁ କେଁ? ହେଲେ ଜଣଙ୍କର ଲାଗି ତ ନେଇ ଆସନ୍, କିନ୍ତୁ ଗାଁ ଘର ସେ ଦେଖା ସୁଖା ଯଦି ସମସ୍ତେ କରବେ ଗୋଟେ ହିସାବରେ, ଯେନ୍ତା ଟ୍ରକ୍ରେ ହେଲା କି 407ରେ ହେଲା, ଏନ୍ତା ବେଶୀ ବେଶୀ ଆକାରରେ ବାହାରବା ପନିପରିବା ବେଲେ ଲୋକ ନିହାତି ଆସମେର ଏଠି ବୋହି ବାହିକରି ନେବେ। ଯଦି ବିକ୍ରି ବଟା କରି ପଡ଼ସି ଏନ୍ତା ବାହାରକେ ଯିବାର ଲାଗିଲେ କେନ୍ କେନ୍ ବଜାର ମାନେ ପଡ଼ସି ଆପଣଙ୍କର ଆଖେପାଖେ?
1: ଆମେ ତ ବିଲେଇଗଡ଼ ବଜାର ଯାଉଛୁ ଆଜ୍ଞା, ଆଉ ରାଜଗାମପୁର, ସେ 2ଟା ବଜାର କରସୁଁ, ନହେଲେ ସନ୍ଧ୍ୟା ସକାଳ ସନ୍ଧ୍ୟା ଏଇ ଦୋକାନ ରଖିଛୁ, ସେ ଦୋକାନ ପାଖରେ ହିଁ ସବଜିକୁ ରଖୁଛୁ।
0: ବୋଇଲେ ଏକ ଗୋଲି ମେ 2 କି 3 ଶିକାର 4 ଶିକାର ଯେନ୍ଟା ହେଇପାରୁଛେ ନିକେ,
1: ହେଲେ
0: ଦୋକାନ ବଜାର ବି ହେଇପାରୁଛେ, ନିଜର ସେଇ ଘର ବସିକିରି ସେଇ ଚାଷବାସ ବି ହେଇପାରୁଛେ, ସବୁ ଟିକେ ରୋଜିକିରି ହେଇପାରୁଛେ। ବଢ଼ିଆ କଥା ନାନୀ, ଆର୍ ଆପଣଙ୍କର ଚାଷବାସ ଯେନ୍ଟା କଥା କହୁଛନ୍ ଭଲ ଲାଗୁଛେ, ଆରୁ ଏନ୍ତା ଭଲ ଭଲ କଥା ମାନକେ ଶୁଣିବେ ଆମର ଭାଇ ବହିନ ମାନେ ଯେନ୍ଟା ଅଛନ୍ କି ନାନୀ ବହିନ ମାନେ ଅଛନ୍, ବୋଲେ ସେମାନଙ୍କେ ବି ଭଲ ଲାଗବାର କଥା। ହେଲେ ବି ଯାଉ ଯାଉ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଅଛନ୍ କି ଗାଁ ଘରର ଲୋକ ବାଗ ମାନେ ଅଛନ୍, ସେମାନଙ୍କେ କାଣା କହିବେ?
1: ସେମାନଙ୍କେ କୁହା ହଉଛେ ସମସ୍ତଙ୍କେ ଯେ ଭାଇ ମୋଡ଼ ମାନେ ହେନ୍ତା ବୁଲୁଛନ୍, ସେମାନଙ୍କେ ବାହାର ଚାଷ କଲେ ଅଧିକା ଲାଭ ପାଇପାର୍ମା, ଯଦି ତମେ ଧାନ ଚାଷ କରୁଛ ହେଲେ ଧାନରେ ସେମାନେ ନି ବୁଣିକିନା ସେଟା ରୁଇକ ଲାଗି ଚେଷ୍ଟା କର, ଆଉ ଥରେ ଧାନ ଚାଷ କଲେ ଥରେ ପାଇବେ ଧାନ, କିନ୍ତୁ ପନିପରିବା କଲେ 3 ଥର ଲାଭ ପାଇପାରିବେ ପନିପରିବାରେ, ସେତିକି କହିକିନା ବୁଝା ହଉଛେ, କିନ୍ତୁ ସେମାନେ ନି ବୁଝିକିନା ସେଟା ଟିଫିନ୍ ଧରିକିନା ସକାଳୁ ସେମାନେ ଫ୍ୟାକ୍ଟ୍ରିକେ ଯାଉଛନ୍ କାମ କରିକି।
0: ହଇ ନାନୀ, ଆପଣଙ୍କର ଗାଁ ଘରର କଥା ହେଲା କି ଚାଷବାସର କଥା ହେଲା, ଇ କଥା ମାନେ ଭଲ ଲାଗ୍ଲା, ଆର୍ ଆପଣଙ୍କ ଏତେ ବଢ଼ିଆ ବଢ଼ିଆ କଥା କହିଲେ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ନାନୀ।
1: ଜୁହାର।

0: ଆରୁ କଞ୍ଚା ମିର୍ଚା ରହିଥିଲା 80 ଟଙ୍କା କିଲୋ।
1: ବିର୍ଷୁ
0: ହଁ ଦାଦା,
1: ବଜାର ହାଟର କଥା ଜାଣିଲା ବୋଇଲେ
0: ହଇ
1: ଚାଲ ଇ ଆମର ପାଏନ୍ ପାଗର କଥା ଯେନ୍ଟାକି ଆମର ସ୍ମାର୍ଟ ସୁବିଧା ହେନି କେ
0: ହଇ
1: ଆମର ଚାଷୀ ଭାଇ ବୋନ ମାନେ ତାର ଲାଭଟା ଭଲ ଉଠା ମେନୁ
0: ହଇ ବେଲେ ଡେରି ନି କରୁ ଗା ଜନେ ଦଉ ଇ ସୂଚନାଟା କେ ବି
1: ହଇ ହଇ ହଇ
0: ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ସଫା ହିଁ ରହିବା। ହେଲେ ବି କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 8 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତୋଲପବନଟା ବୋହିବା ଏଇଟା ଘଣ୍ଟା ପ୍ରତି 8 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 36 ଡିଗ୍ରୀ ଆରୁ ସବୁନୁ କମ୍ 26 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 60% ଆରୁ ସବୁନୁ କମ୍ 19% ରହିବା ବୋଲିକିରି ସୂଚନାଟା ରହିଛେ।
1: ବୋଲେ ବିର୍ଷୁ
0: ହଁ ଦାଦା,
1: ବୋଲେ ଦେଖ ଗା ଦେଖ ସମୟ ତ ହେଇ ଆସିଲା ନଇ ନେ
0: ହଇ ତ ଡେରି ନି କରୁ ଆମର ଚାଷୀ ଭାଇ ବହିନମାନଙ୍କେ ଆମର ଠିକଣାଟା ଜଣେଇଦେମା, ଯେନ୍ ଠିକଣାକେ ପାଇକିରି ଆମରି କାର୍ଯ୍ୟକ୍ରମ ବିଷୟନ ମତାମତ ଲେଖିପାରମେ।
1: ବୋଲେ ଆମର ଠିକଣା ହେଉଛେ
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ବୋଇଲେ ଚାଷୀ ଭାଇ ବୋନମାନେ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଉଛି।
0: ହଇ ତ ଚାଷୀ ଭାଇ ବହିନମାନେ ଆଜିର ଲାଗି ସୁକୃତ ଦାଦା ଆଉ ବିର୍ଷୁ ଭାଇକେ ବିଦାୟ ଦଉନ୍।
1: ଜୁହାର।

ଶ୍ରୋତା ବନ୍ଧୁ ପ୍ରଚାର କଲୁ କିଷାନ ବାଣୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଏବେ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ପ୍ରଥମେ ଫୁଟପାଥ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ SP ବାଲ ସୁବ୍ରମଣ୍ୟମ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ
2: ବାହା ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ମେନେ ପ୍ୟାର କିଆ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି SP ବାଲ ସୁବ୍ରମଣ୍ୟମ।

0: ହେଇଗଲା ବନ୍ଦୋବସ୍ତ।
1: କାହାର?
0: ଗୁଡ଼ିର ଫିସ୍ର।
1: ଦେଖା, 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
2: RBI କହେ,
0: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
3: ଏବେ ଶୁଣନ୍ତୁ, ହମ୍ ଆପକେ ହେ କୌନ୍ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି SP ବାଲସୁବ୍ରମଣ୍ୟମ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।

ଶ୍ରୋତା ବନ୍ଧୁ, ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ଏକ ଦୁଜେ କେ ଲିଏ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଏସ୍ପି ବାଲ ସୁବ୍ରମଣ୍ୟମ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଏବେ ଆସନ୍ତୁ ଶୁଣିବା ଗୀତ ଏବଂ ଗଜଲ କାର୍ଯ୍ୟକ୍ରମରେ। ଆଜି ଅନୁରାଧା ପୌଡ଼ୱାଲ ଏବଂ ପଙ୍କଜ ଉଦାସ ଗାଇଥିବା କେତେଗୋଟି ଗଜଲ।

0: ଦିନ ଆଜିକାର ପାଲାଟି କଣ ଜାଣିଛୁ?
1: କଣ
0: ଆଜି ଯୋଉ ପାଲାଟି ଗାଇବା, କାନ୍ଦେ ଜମ ହସେ ସତୀ ବା ସାବିତ୍ରୀ ସତ୍ୟବାନ।

ସୌଭାଗ୍ୟପତି ସକଲ ଗୁଣ ଯୋଗୁ ତା ଭୁବନ୍ତୁ ଦେ ମଙ୍ଗଳ। ବିଷୟଟି ଆରମ୍ଭ କରିବା ପାଇଁ ଯିବା, ଲେଖିଲେ ତାକୁ ଆମ କବି ଭ୍ରମର ବର ରାୟ। ରାଗ ହଉଛି ଚକ୍ରକେଳି ନବ।

0: ଆଜ୍ଞା
1: ସେହି ମଦ୍ର ଦେଶର ଜଣେ ଅଶ୍ୱପତି ରାଜା ରହିଛନ୍ତି, ରାଣୀ ରହିଲେ ତାଙ୍କର ମାଳତୀ, ତାଙ୍କ କୋଳରେ ସନ୍ତାନ ସନ୍ତତି।

ଚାହୁଁଛନ୍ତି ରାଣୀ, ଆଜି ଆମେ ମା ସାବିତ୍ରୀଙ୍କୁ ସେବା କରିବା ପାଇଁ ଯିବା। ସେ ସାବିତ୍ରୀଙ୍କୁ ଯାଇ କଠୋର ତପସ୍ୟା କରିବାରୁ ମା ସାବିତ୍ରୀ ଆବିର୍ଭାବ ହୋଇ କହିଲେ, ଦେବୀ ସାବିତ୍ରୀ।

କହୁଛନ୍ତି ମା, ଆମ କୂଳରେ ସନ୍ତାନ ସନ୍ତତି ନଥିବା ଯୋଗରୁ ଆମେ ମାଙ୍କୁ ସେବା କରୁଅଛୁ। କୋଳରେ ଗୋଟିଏ ପୁତ୍ର ଭଲ ଦେଲେ ବରଟିଏ ଦେଲେ ଭଲ ହବ। ତେଣୁ ମା ସାବିତ୍ରୀ କହିଲେ, ରାଜାରାଣୀ ମୁଁ ତମକୁ ପୁତ୍ର ବର ଦେବି ନାହିଁ, କାରଣ ମୁଁ ଯେମିତି ଗୋଟେ ଝିଅ ପିଲା ହେଉଛି ମୋ ଠାରୁ ସତେ ଗୁଣର ସୁନ୍ଦର କନ୍ୟା।

ଖାଇ ମନ ରାଣୀ ଆନନ୍ଦିତ ହେଲା। ଆଉ କହୁ ପ୍ରସବର ମାସଟିଏ ଆସିଲା, ଦଶ ମାସ ଦଶ ଦିନ ହୋଇଲା ସମ୍ପୂର୍ଣ୍ଣ। ଶୁଭ ସମୟେ ମାଳତୀ କନ୍ୟା ଏକ କଲାକ ଜନ୍ମ। ଆଉ ନାଭି ଛେଦନର ବେଲା।

ଠାକୁର ପ୍ରହିତ ବ୍ରାହ୍ମଣ ଦେବତା ଆସି ତାଙ୍କ ନାମକରଣ ଏକୋଇଶ ଦିନରେ ଦେଇଗଲେ ସାବିତ୍ରୀ ବୋଲି। ସେହି ସାବିତ୍ରୀ କନ୍ୟାକୁ ଏମନ୍ତ ରାଜାରାଣୀ ଆଜ୍ଞା ସୁନ୍ଦର ଭାବରେ ଲାଳନ ପାଳନ କରି ତାଙ୍କୁ।

ଝିଅ ଚାରି ଭାଗରେ ବିଭକ୍ତ ହୁଅନ୍ତି। କାହିଁକି ନବିନା ଛବିନା ପାରଙ୍ଗନା ଷଡ଼ଙ୍ଗନା। ଯେତେବେଳେ ନଅ ବର୍ଷ ଆସି ଯାଇଛି ଯୌବନରେ ପଦାର୍ପଣ କଲା ଯେ ସାବିତ୍ରୀ, ଏଣୁ କୁନ୍ଦେ କଟ ପ୍ରାୟ।

ଥର ଆମ ଯୋଉ ଦୁମତ୍ସନ ରାଜା ଅଛନ୍ତି, ସେ ଦୁମତ୍ସନ ରାଜାଙ୍କର ପୁଅ ହଉଛନ୍ତି ସତ୍ୟବାନ। ସେ ସତ୍ୟବାନ ଋଷି କୁମାର ମାନଙ୍କ ସାଙ୍ଗରେ ତପବନରେ ଖେଳ ଖେଳୁଛନ୍ତି। ତାଙ୍କୁ ସୁନ୍ଦର ରୂପକୁ ଦେଖିଲା ବେଳକୁ ସାବିତ୍ରୀଙ୍କର ମନ

ଆପଣ ପଚାରିଲେ ସତ୍ୟବାନଙ୍କୁ, ସେ କହିଲେ ଆମ ଘର ହଉଛି ଶାଳ୍ବ ଦେଶ, ମୁଁ ଶାଳ୍ବ ଦେଶ ରାଜାଙ୍କର ଯୋଉ ଦ୍ୱିମତ୍ସର ରାଜା ଅଛନ୍ତି ତାଙ୍କର ପୁଅ, ମୋ ନାମ ହଉଛି ସତ୍ୟବାନ। ଏଣିକି ସେ କଣ କଲା, ଆଜ୍ଞା ଲାଜ ନ କରି ଲଜ୍ଜାରେ ନ ଚାହିଁ ସତ୍ୟବାନ ମୁଖ ଗଲାରେ।

ସାବିତ୍ରୀ ଲାଜ ନ କରି ତାଙ୍କ ଗଳାରେ ବରମାଲ୍ୟ ଦେଇ ନିଜ ଆଜ୍ଞା ନିଜ ଆବାସକୁ ଚାଲିଗଲେ। ଯେତେବେଳେ ଆଜ୍ଞା ସେଇ ମଦ୍ରଦେଶକୁ ପହଞ୍ଚି ଯାଇଛନ୍ତି ଏହି ସମୟରେ ଆଜ୍ଞା ତାହେଲେ ଦେବଶ୍ରୀ ନାରାୟଣ।

ତାହେଲେ ଆଜ୍ଞା ଯେତେବେଳେ ନାରଦ ପହଞ୍ଚି ଗଲେ ମଦ୍ର ଦେଶ ଅଶ୍ୱପତି ରାଜା ଦେଖିଲେ ମୁନିମଣିଙ୍କୁ, ମୁନିମଣିଙ୍କୁ ଆଜ୍ଞା ତାହେଲେ ଏମନ୍ତ ସାଧରେ ଘର ଭିତରକୁ ନେଇ ତାଙ୍କୁ

ରାଜା ପଚାରିଲେ ମୁନିମଣି ଦେବସିଂହକୁ, କହିଲେ ହେ ମୁନିମଣି ଆଜି କିମର୍ତ୍ତି ମୋପୁରକୁ ଆଗମନ କଲ? ନାରଦ କହିଲେ ହେ ରାଜା, ମୁଁ ଶୁଣିଥିଲି ତମର ଗୋଟେ ଝିଅ

ଯାହା କହିଲେ ଝିଅ ସାବିତ୍ରୀ ଏ କଥା କହିବ ମୁଁ କିଛି କହିପାରିବି ନାହିଁ। ତେଣୁ ସାବିତ୍ରୀ କହିଲେ ସାଲ୍ବ ଦେଶର ରାଜା ହେଉଛନ୍ତି ଦ୍ୟୁମତ୍ସେନ, ତାଙ୍କ ପୁଅ ନାମ ହେଉଛି ସତ୍ୟବାନ, ସେ ସତ୍ୟବାନଙ୍କୁ ମୁଁ ଆଜି ବରମାଲ୍ୟ ଦେଇଛି। ତେଣୁ ନାରଦ କହିଲେ ଲୋ ଝିଅ ସାବିତ୍ରୀ, ୟାକୁ ତୁ ବର ଭାବରେ ନ କରି ଅନ୍ୟ କିଛି ବର କର, କାହିଁକି ୟାର କଥା ରହିଛୁ ଯେ ବର।

କହିଲେ ସାବିତ୍ରୀ ଯେ ହେ ମୁନିମଣି, ତମେ ଜଣେ ଆଜି ଯତୀନ୍ଦ୍ର ହୋଇ ଆଜି କାହିଁକି ମତେ ଭୟଭୀତି ଦେଖାଉଛ? ଯୋଉ ଦିନରୁ ମୁଁ କଳାରେ ବରମାଲ୍ୟ ଢାଳି ଦେଇଛି ସେ ପତିପିନରୁ ପାଦ

ଆଜ୍ଞା ଇଏ ମନ୍ତ ସେହି ସାବିତ୍ରୀଙ୍କୁ ସାଙ୍ଗରେ ନେଇ ସତ୍ୟବାନ ଚାଲିଲେ ଆଜ୍ଞା ନିଜ ଆବାସକୁ। ମା ବାପା ହଉଛନ୍ତି ଅନ୍ଧ ଅନ୍ଧୁଣୀ, ସେଇ ଅନ୍ଧ ଅନ୍ଧୁଣୀଙ୍କ ପାଖରେ ଯାଇ ସାବିତ୍ରୀ ଆଜ୍ଞା ପହଞ୍ଚି ଗଲେ। ଏଣୁ କାଠ ନେବା ପାଇଁ ସେ ବାହାର ହେବାକୁ ଯାଉଛନ୍ତି କେ ସତ୍ୟବାନ। ସାବିତ୍ରୀଙ୍କୁ କହିଲେ ଲୋ ସାବିତ୍ରୀ ମୁଁ ଯାଉଛି କାଠ ନେବା ପାଇଁ। ସାବିତ୍ରୀ କହୁଛନ୍ତି ସ୍ୱାମୀ ତମେ ଯଦି କାଠ ନେବା ପାଇଁ ଗଲେ ମୁଁ ମଧ୍ୟ ଜଙ୍ଗଲ ଟିକେ ଯିବି। କହୁଛନ୍ତି ସେମାନେ

ସେତେବେଳେ ଆଜ୍ଞା ସେ ଚାଲିଗଲେ ଶ୍ରମ ନିବାରି ସେ ତରୁ ତଲେ କାଷ୍ଠ ହାଣି ଆଣିବାକୁ ଚଲେ ବୃକ୍ଷ ଡାଳେ ଚଢି ଉଚାନ୍ତି କୁରାଣୀ ତନୁ ତିନ୍ତି ଗଲା ଶ୍ରମ ଝାଳେ ଆଗ ବ୍ୟସ୍ତ ଚିତ ବ୍ୟଥା ଘୁରି।

0: ଚାରୁ ଦାମିନୀ ଗୁରି ସମନ ପଛେ ସେ ବିମନେ ଅନୁଗମନ କରି ଚାହିଁ ଦେଇ ଜମ ପୁଛନ୍ତି କାହିଁ ପାଇଁ ଆସୁଛନ୍ତି ନିନ୍ଦି କର୍ମ କୂଳ ଅଣନା କିସ କାନ୍ଦି କହୁଛ ତୁମେ ନେଉଛ ମୋ ପତିକୁ ମୁଁ ରହିବି କାହିଁ ଏ ଜୀବନେ ଅନ୍ୟ ପୁରୁଷ ଆଉ ଛୁଇଁବି ନାହିଁ। ସାବିତ୍ରୀ ଗୋଟିଏ ବର ମାଗିଲେ କହିଲେ ହେ ସମନ ତମେ ତ ମୋ ସ୍ୱାମୀକି ନେଇ ଯାଉଛ କିନ୍ତୁ ମୋ କୋଳରେ ଗୋଟିଏ ସନ୍ତାନ ଦିଅ ତଥାସ୍ତୁ ବୋଲି କହିଲେ ଯାଅ ଯୋଉ ବର ମାଗୁଛ ସେ ବର ପ୍ରାପ୍ତ ହବ ହଉ ଯଦି ବର ପୁଅଟିଏ ଦେଲ ତମେ ତ ମୋ ସ୍ୱାମୀକି ନେଇ ଯାଉଛ ମୁଁ କାହାର ସ୍ୱରୂପ ଟିକେ ପାଇପାରିବି। ଯମ କହିଲେ ଧନ୍ୟ ନାରୀ କୂଳର ଜନ୍ମରେ ତୋର ଲେଖା ହୋଇଛି ଆଜି ମତେ ତୁ ଭସାଇ ଦେଇ ତାହେଲେ କନ୍ଦେଇ ଦଉଛୁ କିନ୍ତୁ ସତୀ ନାରୀ ଅଛୁ ବୋଲି ତ ସ୍ୱାମୀକି ତୁ ପାଇପାରୁଛୁ ତୁମେ ନେଉଛ ମୋ ପତିକୁ ମୁଁ ହିଁ ରହିବି କାହିଁ ଏ ଜୀବନେ ଅନ୍ୟ ପୁରୁଷ ଆଉ ଛୁଇଁବି ନାହିଁ। ଯମରାଜା କହିଲେ
1: ଶ୍ରୋତାବନ୍ଧୁ ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିଲେ ପାଲା ପରିବେଷଣ କରିଥିଲେ ଚନ୍ଦ୍ରଶେଖର ଦାସ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।